ଚାରିକୋଟି ଓଡ଼ିଆଙ୍କ ଆରାଧ୍ୟ ଦେବତା ମହାପ୍ରଭୁ ଶ୍ରୀଜଗନ୍ନାଥ, ତାଙ୍କରି ଆଶୀର୍ବାଦରୁ ପ୍ରତିଟି ଓଡ଼ିଆ ବଞ୍ଚିଛି, ଆଗକୁ ବଢ଼ିଛି ଏବଂ ଏ ଜୀବନରେ ନିଜକୁ ସାର୍ଥକ ପ୍ରତିପାଦିତ କରିଛି।

ଆସନ୍ତୁ ଆଜି ଆମେ ମଧ୍ୟ ସେହି ପରମ ପ୍ରେମୀଙ୍କୁ ସ୍ମରଣ କରିବା। ଆସନ୍ତୁ କାଲି ଶ୍ରୀଗୁଣ୍ଡିଚା ଯାତ୍ରାରେ ସାମିଲ ହେବା।

ଭକ୍ତ ଆଉ ଭଗବାନଙ୍କ ମଧ୍ୟରେ ଗୋଟିଏ ମାତ୍ର ଯୋଗସୂତ୍ର ବା ଡୋରି ରହିଥାଏ। ସେହି ଡୋରିରେ ଉଭୟ ବନ୍ଧା ହୋଇ ରହିଥାନ୍ତି, କେହି କାହାକୁ ଦଣ୍ଡକ ପାଇଁ ଛାଡ଼ିପାରନ୍ତି ନାହିଁ। ସେହି ଡୋରି ହେଉଛି ଭାବର ଡୋରି। ଭାବର ଡୋରି ଦେଖି ହୁଏନି କି ଦେଖାଇ ହୁଏନି, ମାତ୍ର ତାହା ଭକ୍ତକୁ ଯେଉଁଭଳି ବାନ୍ଧି ରଖିଥାଏ ଭଗବାନଙ୍କୁ ମଧ୍ୟ ଠିକ୍ ସେହିଭଳି ବାନ୍ଧି ରଖିଥାଏ। ନୀଳକନ୍ଦରରେ ଇନ୍ଦ୍ର ନୀଳମଣି ବିଗ୍ରହ ନୀଳମାଧବ ପୂଜା ପାଉଥାନ୍ତି, ପୂଜା କରୁଥାନ୍ତି ଭକ୍ତ ସବରରାଜ ବିଶ୍ୱାବସୁ। ପ୍ରତିଦିନ ନାନା ପ୍ରକାର ବନଫୁଲରେ ମହାପ୍ରଭୁଙ୍କୁ ସଜେଇ ଦିଅନ୍ତି, ବୃକ୍ଷର ବକଳ ପିନ୍ଧେଇ ଦିଅନ୍ତି, ଶିରରେ ମୟୂର ପୁଚ୍ଛ, ଗଳାରେ କାଇଁଚ ମାଳି ଦେଇ ଅତି ବିନୀତ ଭାବରେ କହନ୍ତି, ମହାପ୍ରଭୁ ବନଭୂମିର ଶବର ମୁଁ, କାହୁଁ ପାଇବି ଅଷ୍ଟରତ୍ନର ଅଳଙ୍କାର, କେଉଁଠୁ ଆଣିବି ପାଟ ପିତାମ୍ବରୀ ବସ୍ତ୍ର। ମହାପ୍ରଭୁ ରଙ୍ଗ ଅଧରରେ ମନ୍ଦ ହାସ୍ୟରେଖା ଖେଳାଇ କହନ୍ତି, ଆରେ ପାଗଳା, ତୁ ଯାହା ଦେଉଛୁ ତାହା ତ୍ରିଲୋକରେ ଦୁର୍ଲଭ, ଆଉ ଅଧିକ କ'ଣ ବା ଦେଇଥାନ୍ତୁ। ନିଜ ହାତରେ ମୋତେ ସ୍ନାନ ଶୌଚ କରେଇଲୁ, ବସଣ ଭୂଷଣ ପିନ୍ଧେଇଲୁ, କିନ୍ତୁ ମୋର ଗୋଟିଏ ଅନୁରୋଧ ବାପା। ବିଶ୍ୱାବସୁ କରପତ୍ର ଯୋଡ଼ି ଉଭା ହୋଇଥାନ୍ତି ଆଜ୍ଞାଙ୍କୁ ଅପେକ୍ଷା କରି। ମହାପ୍ରଭୁ କହିଲେ, ଦେହଟା ଆଜି ଭଲ ଲାଗୁନି, ଗୋଟିଏ ଭଲ ଫଳ ଆଣିପାରିବୁ ବାପ। ବିଶ୍ୱାବସୁ ଅତି ବିନୀତ ଭାବରେ କହିଲେ, ମହାପ୍ରଭୁ ନିମିଷେ ମାତ୍ର ସମୟ ଦିଅନ୍ତୁ, ସବୁଠାରୁ ସୁମିଷ୍ଟ ଫଳ ତୋଳି ଆଣିବି। ମହାପ୍ରଭୁ କହିଲେ, ତଥାସ୍ତୁ। କ୍ଷଣକ ମଧ୍ୟରେ ଫଳ ଧରି ପହଞ୍ଚିଲେ ଭକ୍ତ ବିଶ୍ୱାବସୁ। ମହାପ୍ରଭୁ କହିଲେ, ଏହା କି ଫଳ ବିଶ୍ୱାବସୁ, ଅତି ସୁନ୍ଦର ଦେଖାଯାଉଛି ତ। ବିଶ୍ୱାବସୁ ଅତି

ଓ ଅନସୁୟା ଅତ୍ରିଙ୍କୁ ବିବାହ କଲେ। ଅନସୁୟା ଓ ଅତ୍ରିଙ୍କୁ ପରୀକ୍ଷା କରିବା ପାଇଁ ବ୍ରହ୍ମା, ବିଷ୍ଣୁ ଓ ଶିବ ସେମାନଙ୍କ ଆଶ୍ରମରେ ପହଞ୍ଚିଲେ।

ଟି ମାଟି ଘୋଡ଼ାଇ ଦିଅନ୍ତୁ। ଆଖୁ ଫସଲରେ ଅଗବିନ୍ଧା ପୋକର ପରିଚାଳନା ପାଇଁ ଏକର ପ୍ରତି 600 ମିଲିଲିଟର ଫିପ୍ରୋନିଲ୍ ନାମକ କୀଟନାଶକ କିମ୍ବା 400 ମିଲିଲିଟର ପ୍ରୋଫେନୋଫସ୍ ନାମକ କୀଟନାଶକ 200 ଲିଟର ପାଣିରେ ମିଶାଇ ଶୁଖିଲା ପାଗ ଦେଖି ପତ୍ର ସିଞ୍ଚନ କରନ୍ତୁ। ଚିନାବାଦାମର ଉପଯୁକ୍ତ କିସମଗୁଡ଼ିକ ହେଉଛି ଦେବୀ, କାଦ୍ରି 6, କାଦ୍ରି 9, ଟିଜି 37A, ଟିଏଜି 51, ଟିଏଜି 38, ଟିଏଜି 24, ସ୍ମୃତି, ସିଓ 7 ଓ ଧରଣୀ ଆଦି ଚୟନ କରନ୍ତୁ। ବିହନ ବୁଣିବାର ଏକ ଘଣ୍ଟା ପୂର୍ବରୁ ବିଶୋଧିତ ବିହନକୁ ରାଜବିୟମ ବୀଜାଣୁ କଲଚର ଉପଚାର କରି ବୁଣନ୍ତୁ। ବର୍ତ୍ତମାନ ଅମୃତଭଣ୍ଡା ଲଗାଇବାର ଉତ୍କୃଷ୍ଟ ସମୟ। ହନିଡ୍ୟୁ, କୁର୍ଗ ହନିଡ୍ୟୁ, ସିଓ 1, ସିଓ 2, ପୁଷା ଡେଲିସିୟସ୍, ପୁଷା ମାଜେଷ୍ଟିକ୍, ପୁଷା ଜାଇଣ୍ଟ ଆଦି କିସମ ଲଗାନ୍ତୁ। 2.5:2.5 meter ଦୂରତାରେ 0.5:0.5 meter ଗାତ କରି ଗଛ ଲଗାନ୍ତୁ। ବଳିଷ୍ଠ ଓ ନିରୋଗ ତଳି କିମ୍ବା ଟିସୁ କଲଚର ତଳି ଲଗାନ୍ତୁ। ବାଇଗଣ ଫସଲରେ ଏକର ପ୍ରତି ଯବକ୍ଷାରଜାନ 50 କିଲୋଗ୍ରାମ, ଫସ୍ଫରସ 30 କିଲୋଗ୍ରାମ ଓ ପଟାସ 50 କିଲୋଗ୍ରାମ ତିନିଥରରେ ଦେଲେ ଭଲ। ଲଗାଇବା ସମୟରେ

ହାଇବ୍ରିଡ୍ ବିହନ ଆବଶ୍ୟକ ହୁଏ। ବିହନ ବୁଣିବା ପୂର୍ବରୁ ପ୍ରତି ଏକ କିଲୋଗ୍ରାମ ବିହନରେ ତିନି ଗ୍ରାମ ଥିରାମ ସହିତ ବିହନ କଲେ ଫସଲରେ ରୋଗ ଓ ଶୋଷକ ପୋକର ପ୍ରାଦୁର୍ଭାବ କମିଯାଏ। ଏହି ମାସ ହେଉଛି କାଜୁ ଗଛ।

ଅଧିକାରୀମାନଙ୍କ ଲାଗି ମିଳିଥିବା ପାଣିପାଗ ସୂଚନାରୁ ଜଣାଯାଇଛି ଆସନ୍ତା ଚବିଶ ଘଣ୍ଟା ମଧ୍ୟରେ ରାଜ୍ୟର ଅଧିକାଂଶ ଜିଲ୍ଲାରେ ବର୍ଷା କିମ୍ବା ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି। ଶୁଣିଲେ ପାଣିପାଗର ସୂଚନା।

ସକାଳରେ ସମୁଦ୍ର ବେଳରେ କାର୍ଯ୍ୟକ୍ରମର ପ୍ରସାରଣ ଆକାଶବାଣୀ ବ୍ରହ୍ମପୁର କେନ୍ଦ୍ରରେ ହେଉଛି ଶ୍ରୋତାବନ୍ଧୁ କାର୍ଯ୍ୟକ୍ରମ ସମ୍ପର୍କୀୟ ସୂଚନା ଶ୍ରୋତାବନ୍ଧୁ ଆଜି ଦିନସାରା ପ୍ରସାରିତ ହେଉଥିବା କାର୍ଯ୍ୟକ୍ରମଗୁଡ଼ିକ ସମ୍ପର୍କରେ ଜଣାଇ ଦେଉଛି, ମନେ ରଖନ୍ତୁ ସକାଳ 7:10 ଶୁଣିବେ ଏହି କାର୍ଯ୍ୟକ୍ରମ ଆମର ସ୍ୱାସ୍ଥ୍ୟ, 7:25 କାର୍ଯ୍ୟକ୍ରମ ପୁରାତନୀ ରାଗଭଞ୍ଜନ ପ୍ରଚାର କରିବ 7:40, 8:30 ଶୁଣିବେ ଶ୍ରୀକ୍ଷେତ୍ର ମାଧୁରୀ କ୍ରମରେ ଶ୍ରୀବିଗ୍ରହମାନଙ୍କ ପହଣ୍ଡି ବିଜେ ପରମ୍ପରା, ଆଲୋଚକ ରାମଚନ୍ଦ୍ର ଦାସ ମହାପାତ୍ର। ସୁଗମ ସଙ୍ଗୀତ ଶୁଣିବେ 8:45 ସକାଳ 9:00 ପ୍ରଚାର କରିବ ବିବିଧ ଭାରତୀ କାର୍ଯ୍ୟକ୍ରମ, କିଛି ତଥ୍ୟ ଏବଂ କିଛି ଗୀତକୁ ନେଇ ପ୍ରସ୍ତୁତ କାର୍ଯ୍ୟକ୍ରମ ଗୀତାଞ୍ଜଳି ଶୁଣିବେ 10:00, ପୂର୍ବାହ୍ନ 11:00 ଲୋକଗୀତର କାର୍ଯ୍ୟକ୍ରମ, ମହିଳାମାଲ କାର୍ଯ୍ୟକ୍ରମ 11:30। ଆଜି ଏଥିରେ ରହିଛି ଅନ୍ତର୍ନିହିତ ଗୁଣର ବିକାଶ ହିଁ ଆମ ଭବିଷ୍ୟତ, ଏ ସମ୍ପର୍କିତ ଆଲୋଚନା ଆଲୋଚିକା ଜ୍ୟୋତ୍ସ୍ନା ପାଣି। ପରେ ଜାଣିବେ କଳା ଓ କଳାକାରଙ୍କୁ ସମ୍ମାନ ଦିଅ, ଏହି ସମ୍ପର୍କରେ କିଛି ଟିପ୍ସ। ବିବିଧ ଭାରତୀ କାର୍ଯ୍ୟକ୍ରମ ପ୍ରଚାର କରିବ ଦିନ 12:00। ଅପରାହ୍ନ 5:00 ରହିଛି NCERT ପାଠ୍ୟକ୍ରମ ସମ୍ପର୍କିତ କାର୍ଯ୍ୟକ୍ରମ ଉମଙ୍ଗର ପରବର୍ତ୍ତୀ ଭାଗ। ନାଟ୍ୟଧାରା କ୍ରମରେ ରାଧାପ୍ରେମ ଲୀଳାର ପରବର୍ତ୍ତୀ ଭାଗ ଶୁଣିବେ, ପରିବେଷଣ କରିଛନ୍ତି ରାମଚନ୍ଦ୍ର ସାହୁ ଏବଂ ସାଥୀ। ସନ୍ଥ ତୁଳସୀଦାସ ବିରଚିତ ଶ୍ରୀରାମଚରିତ ମାନସର 91 ଭାଗ ଶୁଣିବେ 6:15, 6:25 ଦେଶାତ୍ମବୋଧ ଗୀତର କାର୍ଯ୍ୟକ୍ରମ ଗୀତଟିଏ। ଉଜ୍ଜଳ ଆମ ଦେଶ 6:30, ଆଜିର ପ୍ରସଙ୍ଗ 6:55, ରାତି 7:00 ଶୁଣିବେ କେତୋଟି ଓଡ଼ିଆ କଥା ଚିତ୍ରର ଗୀତ, ଜିଲ୍ଲା ହଲଚାଲ 7:25, ରାତି 7:30 ରହିଛି ଆମର କୃଷି ସଂସାର କାର୍ଯ୍ୟକ୍ରମ। ଏଥିରେ ଚାଷ କ୍ଷେତ୍ରରେ ରାସାୟନିକ ସାରର ବ୍ୟବହାର ସମ୍ପର୍କରେ ସହକାରୀ କୃଷି ଅଧିକାରୀ ଅନ୍ତର୍ଯ୍ୟମୀ ମହାନ୍ତିଙ୍କ ସହିତ ଆଲୋଚନା ଶୁଣିବେ, ପରେ ସଫଳ ଚାଷୀ ନୀଳାଞ୍ଚଳ ମହାପାତ୍ରଙ୍କ ସହିତ କଥାବାର୍ତ୍ତା ଶୁଣିବେ। ରାତ୍ରିଠାରେ ପ୍ରଚାର କରିବୁ ପୁରୀଠାରେ ଆୟୋଜିତ ବିଶ୍ୱପ୍ରସିଦ୍ଧ ଯାତ୍ରାର ପ୍ରସ୍ତୁତି ସମ୍ପର୍କରେ ପୁରୀ ମନ୍ଦିରର ମୁଖ୍ୟ ପ୍ରଶାସକଙ୍କ ସହିତ ସାକ୍ଷାତକାର। ଓଡ଼ିଆ କଥାଚିତ୍ର ଗୀତର ଆନନ୍ଦ ନେବେ 8:15, 8:30 ଓଡ଼ିଆ ଆଲବମ୍ ଗୀତର କାର୍ଯ୍ୟକ୍ରମ, ବିବିଧ ଭାରତୀ କାର୍ଯ୍ୟକ୍ରମ ଶୁଣିବେ 9:00। ରାତି 10:00 ପ୍ରଚାର କରିବ ଆପଣଙ୍କର ଅତି ପ୍ରିୟ ଫୋନ୍ କାର୍ଯ୍ୟକ୍ରମ କିଛି କଥା କିଛି ଗୀତ। ତାହେଲେ ଏସବୁ ରହିଛି ଶ୍ରୋତାବନ୍ଧୁ ଆଜି ଦିନସାରା ପ୍ରସାରିତ ହେଉଥିବା କାର୍ଯ୍ୟକ୍ରମ ରୂପରେଖ। ଆକର୍ଷଣ ବ୍ରହ୍ମପୁର ପରବର୍ତ୍ତୀ କାର୍ଯ୍ୟକ୍ରମ ଆଞ୍ଚଳିକ ସମ୍ବାଦ, ପରେ ଆମର ସ୍ୱାସ୍ଥ୍ୟ ଏବଂ ତାପରେ ଶୁଣିବ ଓଡ଼ିଆର ସମ୍ବାଦ। ରିଲେକରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢ଼ୁଛନ୍ତି ଆଦିତ୍ୟ ନାରାୟଣ ଦାସ। ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରା ଆସନ୍ତାକାଲି ଅନୁଷ୍ଠିତ ହେବ। ମହାପ୍ରଭୁଙ୍କୁ ଦେଖିବା ପାଇଁ ରଥ ଓ ପଥ ପ୍ରସ୍ତୁତ ହୋଇସାରିଛି। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଥିବାର ଜଣାପଡ଼ିଛି। ରଥଯାତ୍ରାକୁ ଦୃଷ୍ଟିରେ ରଖି ପୁରୀରେ ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରାଯାଇଛି। ଏହାସହ ଟ୍ରାଫିକ୍ କଟକଣା ଲାଗୁ କରାଯାଇଥିବା ଆମ ସମ୍ବାଦଦାତା ଜଣାଇଛନ୍ତି। ନେତ୍ରୋତ୍ସବରେ ମହାପ୍ରଭୁ ଗତକାଲି ଶ୍ରଦ୍ଧାଳୁଙ୍କୁ ନବଯୌବନ ବେଶରେ ଦର୍ଶନ ଦେବା ପରେ ପ୍ରତିପଦା ତିଥିରେ ଆଜି ଶ୍ରୀଜୀଉଙ୍କ ଉଭାଯାତ୍ରା ଅନୁଷ୍ଠିତ ହେବ। ଘଣ୍ଟ, ଛତା, କାହାଳି ସହ ପଟୁଆରରେ ପୂଜାପଣ୍ଡାମାନେ ମହାପ୍ରଭୁଙ୍କ ଆଜ୍ଞାମାଳ ନେଇ ବିଜେ କରାଇବେ। ଏହାପରେ ତିନି ରଥକୁ ଟଣାଯାଇ ସିଂହଦ୍ୱାର ସମ୍ମୁଖରେ ଲଗାଯିବ। ଆସନ୍ତାକାଲି ଶ୍ରୀଗୁଣ୍ଡିଚା ଯାତ୍ରାକୁ ଦୃଷ୍ଟିରେ ରଖି ଆଜି ଶ୍ରୀଜୀଉଙ୍କ ସର୍ବସାଧାରଣ ଦର୍ଶନ ବନ୍ଦ ରହିଥିବା ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ମିଳିଛି। କେନ୍ଦ୍ରାପଡ଼ାର ଶ୍ରୀ ବଳଦେବଜୀଙ୍କ ରଥଯାତ୍ରା ଓ ବାହୁଡ଼ାଯାତ୍ରାକୁ ଦୃଷ୍ଟିରେ ରଖି ଜିଲ୍ଲା ଏବଂ ପୁଲିସ୍ ପ୍ରଶାସନ ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି। ପୁଲିସ୍ ପକ୍ଷରୁ ଯାନବାହନ ଚଳାଚଳ ଉପରେ କଟକଣା ଜାରି କରାଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଶ୍ରୀ ଜଗନ୍ନାଥ ମନ୍ଦିର ଡିଜିଟାଲ୍ ହୁଣ୍ଡି, ସମର୍ପଣ ୱେବ୍ ପୋର୍ଟାଲ୍ ଏବଂ ମୋବାଇଲ୍ ଆପ୍ର ଶୁଭାରମ୍ଭ କରିବେ। ପୁରୀ ଶ୍ରୀଜଗନ୍ନାଥ ପ୍ରଶାସନ କାର୍ଯ୍ୟାଳୟଠାରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍ ବୈଠକରେ 7 ବିଭାଗର 13 ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି। ବୈଠକରେ ଗ୍ରାମ୍ୟ ଉନ୍ନୟନ ବିଭାଗର 7 ପ୍ରସ୍ତାବ ପାଇଁ 32,067 କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପକୁ ମଞ୍ଜୁରୀ ଦିଆଯାଇଛି। ଏଥିରେ ସେତୁବନ୍ଧ ଯୋଜନାର 2030-31 ଆର୍ଥିକ ବର୍ଷ ପର୍ଯ୍ୟନ୍ତ ସମ୍ପ୍ରସାରଣ, 1,750 ନୂତନ ସେତୁର ନିର୍ମାଣ, ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା ହସ୍ତାନ୍ତରିତ ରାସ୍ତାଗୁଡ଼ିକର ଉନ୍ନତିକରଣ ଯୋଜନାକୁ ଅନୁମୋଦନ ମିଳିଛି, ରାଜ୍ୟର ନଦୀବନ୍ଧ ଓ ସେତୁର ଉପରମୁଣ୍ଡରେ ମୌସୁମୀ ଜଳକୁ ସଂରକ୍ଷିତ ରଖିବା ଉଦ୍ଦେଶ୍ୟରେ ବ୍ରିଜ୍ କମ୍ ୱେୟାର ଯୋଜନାକୁ 2026-27 2030-31 ଆର୍ଥିକ ବର୍ଷ ପର୍ଯ୍ୟନ୍ତ କାର୍ଯ୍ୟକାରୀ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି। ରାଜ୍ୟର ଦୁର୍ଗମ ତଥା ମାଓବାଦୀ ପ୍ରଭାବିତ ଅଞ୍ଚଳର ଅସଂଯୁକ୍ତ ଗ୍ରାମଗୁଡ଼ିକରେ ସଡ଼କ ଯୋଗାଯୋଗ ବ୍ୟବସ୍ଥା ବିକଶିତ କରିବାକୁ MMSY ଦୁର୍ଗମ ଅଞ୍ଚଳ ଅସଂଯୋଜିତ ଗ୍ରାମଗୁଡ଼ିକର ସଂଯୋଗୀକରଣ ଯୋଜନାର ଶୁଭାରମ୍ଭ ମଧ୍ୟ କରାଯାଇଛି। ଓଡ଼ିଶା କୃଷି ବିପଣନ ଆଇନ 1956 ରଦ୍ଦ କରିବା ସହ ନୂତନ କୃଷି ଓ ସମ୍ପଦ ବିପଣନ ଆଇନ ପ୍ରଣୟନ ପ୍ରସ୍ତାବକୁ ମଧ୍ୟ ମଞ୍ଜୁରୀ ମିଳିଛି। ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାରେ କୃଷି ଉଦ୍ୟୋଗୀଙ୍କୁ ପୁଞ୍ଜି ବିନିଯୋଗ ରିହାତି ପ୍ରଦାନ ବ୍ୟବସ୍ଥାକୁ 2030-31 ଆର୍ଥିକ ବର୍ଷ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିବା ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ କହିଛନ୍ତି।

0: ସ୍ମାର୍ଟ ପାଠାଗାରର ଉଦ୍ଘାଟନ କରିଛନ୍ତି। ଏହି ଅବସରରେ ଡକ୍ଟର ମହାପାତ୍ର କହିଛନ୍ତି, ଜ୍ଞାନ ଗବେଷଣା ଓ ପଠନ ସଂସ୍କୃତି ବିକାଶ ଦିଗରେ ଏହି ପାଠାଗାର ମାଇଲଖୁଣ୍ଟ ସାବ୍ୟସ୍ତ ହେବ। ଏହି ଅବସରରେ ମନ୍ତ୍ରୀ ଗୁରୁଡ଼ି ଝାଟିଆଠାରେ ହେବାକୁ ଥିବା ଏକ ଗୋଶାଳାର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ସମ୍ଭାବ୍ୟ କୋଭିଡ୍ ସ୍ଥିତି ସମ୍ପର୍କରେ ସମୀକ୍ଷା କରିଛନ୍ତି। ମନ୍ତ୍ରୀ ଜନସାଧାରଣଙ୍କୁ କୌଣସି ଗୁଜବ କିମ୍ବା ଅପପ୍ରଚାରରେ ଭୟଭୀତ ନ ହୋଇ ସଚେତନ ରହିବା ସହ ଆବଶ୍ୟକ ନିୟମାବଳୀ ପାଳନ କରିବାକୁ ପରାମର୍ଶ ଦେଇଛନ୍ତି। ନବରଙ୍ଗପୁର ଜିଲ୍ଲାରେ ନଗଦ ଟଙ୍କା ଜମା କରି ଚାଷୀମାନେ ଲ୍ୟାମ୍ପସ୍ରୁ ସାର କ୍ରୟ କରିପାରିବେ। ଜିଲ୍ଲାପାଳ ଡକ୍ଟର ମହେଶ୍ୱର ସ୍ୱାଇଁ ଏନେଇ ସମସ୍ତ ଲ୍ୟାମ୍ପସ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସୁବର୍ଣ୍ଣପୁର ଜିଲ୍ଲାର 65 ନମ୍ବର ବିଧାନସଭା ନିର୍ବାଚନ ମଣ୍ଡଳୀରେ 36 ଜଣ ନୂତନ ବୁଥସ୍ତରୀୟ ଅଧିକାରୀ ଓ ବିଏଲ୍ଓ ସୁପରଭାଇଜରମାନଙ୍କୁ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ ପାଇଁ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। ଉତ୍ତର ବଙ୍ଗୋପସାଗରରେ ପାର୍ଶ୍ୱବର୍ତ୍ତୀ ଦକ୍ଷିଣ ବାଂଲାଦେଶ ଉପରେ ସକ୍ରିୟ ଘୂର୍ଣ୍ଣିବଳୟ ପ୍ରଭାବରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଲଗାଣ ବର୍ଷା ଜାରି ରହିଛି। ଭଦ୍ରକ ଜିଲ୍ଲାରେ ଲଗାଣ ବର୍ଷାକୁ ଦୃଷ୍ଟିରେ ରଖି ଜିଲ୍ଲାପାଳ ଡକ୍ଟର ଦିଲୀପ ରାଉତରାୟ ଆଜି ସମସ୍ତ ବିଦ୍ୟାଳୟକୁ ଛୁଟି ଘୋଷଣା କରିଛନ୍ତି। ସକାଳର ଆଞ୍ଚଳିକ ସମ୍ବାଦର ପ୍ରସାରଣ ବର୍ତ୍ତମାନ ପାଇଁ ଏତିକିରେ ଶେଷ ହେଲା। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଆପଣମାନେ ଶୁଣିପାରିବେ ଅପରାହ୍ନ 2:32।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ ଆମର ସ୍ୱାସ୍ଥ୍ୟ ଆଜି ରହିଛି ଆଲୋଚନା, ଦୀର୍ଘକାଳୀନ ଶଯ୍ୟାଶାୟୀ ରୋଗୀଙ୍କ ସେବା ଶୁଶ୍ରୂଷା। ଆଲୋଚିକା ଡାକ୍ତର ନିବେଦିତା ପାଣି।
2: ଆମ ସମସ୍ତଙ୍କ ଘରେ ପରିବାରରେ କେହି ନା କେହି କେତେବେଳେ ରୋଗରେ ପୀଡ଼ିତ ହୋଇଥାନ୍ତି। ଦିନେ ମା ଦୁଇ ଦିନ ରୋଗରେ ପଡ଼ିବା ଅଲଗା କଥା, ମାତ୍ର ଯଦି କେହି ଦୀର୍ଘ ସମୟ ପାଇଁ ରୋଗରେ ପଡ଼ିଥାନ୍ତି, ଶଯ୍ୟାଶାୟୀ ହୋଇଯାଆନ୍ତି, ତେବେ ତାଙ୍କର ସେବା ଶୁଶ୍ରୂଷା ସମୟରେ ଆମକୁ ଅନେକ ସତର୍କତା ଅବଲମ୍ବନ କରିବା ଉଚିତ। ଶଯ୍ୟାଶାୟୀ ରୋଗୀ ଚେତାପୂର୍ଣ୍ଣ ଅଥବା ଚେତାଶୂନ୍ୟ ଅବସ୍ଥାରେ ଥାଇପାରେ। ଏଭଳି ରୋଗୀକୁ ସମ୍ପୂର୍ଣ୍ଣ ସେବା ଯତ୍ନ ପ୍ରଦାନ କରିବା ନିହାତି ଜରୁରୀ। ଶଯ୍ୟାଶାୟୀ ରୋଗୀର ପ୍ରମୁଖ ସମସ୍ୟାଗୁଡ଼ିକ ହେଲା ଯଥା ଆଖିଡୋଳାର ଗୋଲାକାର, ସ୍ୱଚ୍ଛ ପଟଳର କ୍ଷତ ବା ଘା, ଚାପଜନିତ ଚର୍ମ ଉପରେ ଯନ୍ତ୍ରଣାଦାୟୀ ଘା, ପୁଷ୍ଟିହୀନତା, ଶରୀରର ଲବଣର ଅସମତା। ଚେତାଶୂନ୍ୟ ଶଯ୍ୟାଶାୟୀ ରୋଗୀର ଯତ୍ନ ମଧ୍ୟରେ ଶ୍ୱାସନଳୀକୁ କଫ, ଛେପ, ଖଙ୍କାରରୁ ମୁକ୍ତ ରଖିବା ଉଚିତ। ଶରୀରକୁ ସଠିକ୍ ମାତ୍ରା ଜଳୀୟ ଔଷଧ ପ୍ରଦାନ କରିବା ଉଚିତ। ମଳମୂତ୍ର ତ୍ୟାଗକୁ ନିୟମିତ ଏବଂ ନିୟନ୍ତ୍ରିତ କରିବା ଉଚିତ। ଶରୀର ଚାଳନା ମନ୍ଥରତା ଯୋଗୁଁ ମାଂସପେଶୀଗୁଡ଼ିକ ଶୁକୁଡ଼ିଯାଏ, ଧମନୀରେ ରକ୍ତ ମଧ୍ୟ ଜମାଟ ବାନ୍ଧିଯାଏ। ତେଣୁ ଚର୍ମକୁ ସତେଜ ଓ ଚାପମୁକ୍ତ ରଖିବା ଦରକାର। ଆମେ ପ୍ରଥମେ ଜାଣିବା ଦାନ୍ତ, ମାଢ଼ି, ଜିଭ ଏବଂ ଓଠର ଯତ୍ନ। ଚେତାପୂର୍ଣ୍ଣ ରୋଗୀକୁ ତାର ମୁଖ ଗହ୍ୱରର ଯତ୍ନ ପାଇଁ ସହଯୋଗ ପ୍ରଦାନ କରିବା, ସେଥିପାଇଁ ଲୁଣ ପାଣି, ସୋଡିୟମ ବାଇକାର୍ବୋନେଟ୍, ଲେମ୍ବୁ ରସ କିମ୍ବା ନିମ୍ବ ପତ୍ର ଫୁଟାପାଣି ଇତ୍ୟାଦିରେ ମୁଖ ଗହ୍ୱରକୁ ପରିଷ୍କାର ଓ ଜୀବାଣୁମୁକ୍ତ କରିବା। ଶଯ୍ୟାଶାୟୀ ରୋଗୀର ଶରୀରର ଶୋଧନ ପ୍ରକ୍ରିୟାର ସାଧାରଣ ବିଧି ହେଲା ରୋଗୀକୁ ଏକାନ୍ତତା ପ୍ରଦାନ କରିବା, ଶରୀର ଶୋଧକ ପଶ୍ଚାତ ଚର୍ମ ଉପରୁ ସାବୁନକୁ ଭଲ ଭାବରେ ପୋଛି ଧୋଇ ଛଡ଼ାଇବା, ହାତ ଓ ଗୋଡ଼ ନଖକୁ ସଫା କରିବା। ଶରୀରର ଶୋଧନ କ୍ରିୟା ପ୍ରଥମେ ଶରୀରର ଉପରଭାଗ ଯଥା ମସ୍ତକ, ମୁଖ, ଛାତି ଇତ୍ୟାଦିରୁ ଆରମ୍ଭ କରି ଧୀରେ ଧୀରେ ନିମ୍ନ ଆଡ଼କୁ କରିବାକୁ ହୁଏ। ପାଣିର ଉତ୍ତାପ ରୋଗୀକୁ ସୁହାଇବା ଭଳି ଦରକାର। ଚର୍ମ ନ ଶୁଖିବା ପାଇଁ ତୈଳଯୁକ୍ତ ପାରାଫିନ୍ ଇତ୍ୟାଦି ବ୍ୟବହାର କରିବା ଉଚିତ। ତାପରେ ହେଲା ପିଠି ପଛର ଆମେମାନେ କିପରି ଯତ୍ନ ଦେବା। ପ୍ରତି 2 ଘଣ୍ଟାରେ ଥରେ ପିଠି ପଛରେ ଯତ୍ନ ନେବା ଆବଶ୍ୟକ। ପିଠିକୁ ସାବୁନ ଓ ପାଣିରେ ଆମେ ଧୋଇଦେବା, ନରମ କନାରେ ପୋଛି କରି ପାଉଡର ପକାଇ ହାଲକା ମାଲିସ କରିବା ଉଚିତ। ନିୟମିତ ମାଲିସ ଓ ପିଠିକୁ ହାଲକା ଭାବରେ ଥାପୁଡ଼ାଇବା ଉଚିତ। ଏହାଦ୍ୱାରା ରକ୍ତ ସଞ୍ଚାଳନ ହୋଇଥାଏ। ମୁଣ୍ଡ ଏବଂ କେଶର ଶୋଧନ କପାଳ ଓ ମସ୍ତକକୁ ମାଲିସ ଓ ପାନିଆରେ କୁଣ୍ଡାଇବା ଉଚିତ। ରୋଗୀ ଯେଉଁ ଶୋଇବା ଖଟରେ ଥାଏ ସେହି ବେଡସିଟ୍ ଏବଂ ତକିଆ ଖୋଳକୁ ତଉଲିଆ ଏବଂ ରବର ଚାଦର ବା ମାକିନ୍ଟୋସ୍ରେ ଘୋଡ଼ାଇ ରଖିବା ଦରକାର। ଆଖିର ଆମେ କିପରି ଭାବେ ଯତ୍ନ ନେବା? ପ୍ରତି ଆଖିକୁ ଭିତର ଆଡ଼ୁ ବାହାରୁ ଅଲଗା ଅଲଗା ତୁଳାରେ ପୋଛିଦେବା ଆବଶ୍ୟକ। ଆଖି ପରେ କିଏ ଆସିଲା? ନାକ ଏବଂ କାନ। ନାକ ମଧ୍ୟରେ ଅଧିକ ବକଳା ଥିଲେ ଓଦା ବା ନରମ କନା ବା

0: ଅଣ୍ଟା ତଳକୁ ରଖିବା ଦରକାର ଏବଂ ଠିପି ମଧ୍ୟ ବନ୍ଦ ରଖିବା ଉଚିତ। ସନ୍ତୁଳିତ ସୁଷମ ଖାଦ୍ୟ ଓ ଆବଶ୍ୟକ ମାତ୍ରାର ଜଳୀୟ ଅଂଶ ଖାଦ୍ୟପେୟରେ ନିହାତି ଭାବରେ ଦରକାର। କୋଷ୍ଠକାଠିନ୍ୟ ପ୍ରତିରୋଧକ ପାଇଁ ନିୟମିତ ବ୍ୟାୟାମ ଶରୀର ସଞ୍ଚାଳନ କରିବା ଉଚିତ। ସଠିକ ମାତ୍ରାରେ ପାଟି ବାଟେ ପାନୀୟ ପ୍ରଦାନ ଓ ଖାଦ୍ୟତନ୍ତୁ ଦେବା ଉଚିତ। ବେଳେବେଳେ ଏହି ରୋଗୀମାନଙ୍କର ତରଳ ଝାଡ଼ା ମଧ୍ୟ ହୋଇଥାଏ, ତେଣୁ ସେହି ପ୍ରକାର ରୋଗୀକୁ ପୂର୍ଣ୍ଣ ମାତ୍ରାରେ ଜଳୀୟ ଅଂଶ ଦେବା ଉଚିତ ଏବଂ ଡାଇରିଆର ଔଷଧ ପ୍ରଦାନ କରିବା ଉଚିତ। ଏହି ସମସ୍ତ ପ୍ରକାର ଚିକିତ୍ସା ସେବା ପ୍ରଦାନ କଲେ ଶଯ୍ୟାଶାୟୀ ରୋଗୀର ଅବସ୍ଥାରେ ଧୀରେ ଧୀରେ ଉନ୍ନତି ଘଟିବାର ଆଶା ସଞ୍ଚାରିତ ହୁଏ। ତେଣୁ ଯଦି ଆପଣଙ୍କ ଘରେ କେହି ଦୀର୍ଘକାଳୀନ ଶଯ୍ୟାଶାୟୀ ରୋଗୀ ଥାଆନ୍ତି, ତେବେ ଆପଣ ସତର୍କ ହୋଇ ତାଙ୍କର ସେବା କରିପାରିବେ।
1: ଶୁଣୁଥିଲେ ଆମର ସ୍ୱାସ୍ଥ୍ୟ, ରହିଥିଲା ଆଲୋଚନା ଦୀର୍ଘକାଳୀନ ଶଯ୍ୟାଶାୟୀରେ ରୋଗୀଙ୍କ ସେବା ଶୁଶ୍ରୂଷା। ଆଲୋଚିକା ଥିଲେ ଡକ୍ଟର ନିବେଦିତା ପାଣି। ପରବର୍ତ୍ତୀ କାର୍ଯ୍ୟକ୍ରମ ଓଡ଼ିଆରେ ସମ୍ବାଦ
2: ଆକାଶବାଣୀ। ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ଭାରତ ବ୍ରିଟେନ ମଧ୍ୟରେ ଆଜିଠାରୁ କାର୍ଯ୍ୟକାରୀ ହେବ ବ୍ୟାପକ ଅର୍ଥନୈତିକ ଓ ବାଣିଜ୍ୟିକ ଚୁକ୍ତିନାମା। ହାଇଦ୍ରାବାଦଠାରେ ଆଜିଠାରୁ ଆରମ୍ଭ ହେଉଛି ଦ୍ୱାଦଶ ବ୍ରିକ୍ସ ସଦସ୍ୟ ରାଷ୍ଟ୍ରର ଶ୍ରମ ଓ ନିୟୋଜନ ମନ୍ତ୍ରୀଙ୍କ ବୈଠକ। ଜଳବାୟୁ ପରିବର୍ତ୍ତନ, ଶୂନ୍ୟ ଅଙ୍ଗାରକାମ୍ଳ ନିର୍ଗମନ ଏବଂ ନିରନ୍ତର ଅଭିବୃଦ୍ଧି ପାଇଁ ୟୁରୋପ କମିଶନରଙ୍କ ସହ ଆଲୋଚନା କଲେ ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ। ଭାରତ ଇଂଲଣ୍ଡ ପୁରୁଷ ତିନିଟିକିଆ ଦିନିକିଆ ଆନ୍ତର୍ଜାତିକ କ୍ରିକେଟ୍ ସିରିଜ୍ର ପ୍ରଥମ ମ୍ୟାଚ୍ରେ ଭାରତ ବିଜୟୀ ଏବଂ ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତାରେ ଫାଇନାଲକୁ ଉନ୍ନୀତ ହେଲା ସ୍ପେନ୍। ଭାରତ ବ୍ରିଟେନ ମଧ୍ୟରେ ଆଜିଠାରୁ ବ୍ୟାପକ ଅର୍ଥନୈତିକ ଓ ବାଣିଜ୍ୟିକ ଚୁକ୍ତିନାମା କାର୍ଯ୍ୟକାରୀ ହେବାକୁ ଯାଉଛି। ଏହି ଚୁକ୍ତି ଫଳରେ ଭାରତରୁ ରପ୍ତାନୀ ହେବାକୁ ଥିବା ସାମଗ୍ରୀଗୁଡ଼ିକ ଉପରେ 99% ପର୍ଯ୍ୟନ୍ତ ରପ୍ତାନୀ ଶୁଳ୍କ ହ୍ରାସ ପାଇବ। ବିଶେଷ ଭାବେ ବୟନଶିଳ୍ପ, ଚମଡ଼ାଜାତ ଦ୍ରବ୍ୟ, ଜୋତା, ଔଷଧ ଉତ୍ପାଦ ଏବଂ ଇଞ୍ଜିନିୟରିଂ କ୍ଷେତ୍ରକୁ ସୁଫଳ ମିଳିବ। 2021 ମେ ମାସରୁ ଏହି ଐତିହାସିକ ବୁଝାମଣା ଲାଗି ମଞ୍ଚ ପ୍ରସ୍ତୁତ ହୋଇଥିଲା। 2030 ପର୍ଯ୍ୟନ୍ତ ଏହି ବୁଝାମଣା ଅଧୀନରେ ଭାରତ ୟୁକେ ବାଣିଜ୍ୟ କାରବାରକୁ 100 ବିଲିୟନ ଆମେରିକୀୟ ଡଲାରରେ ପହଞ୍ଚାଇବାକୁ ଲକ୍ଷ୍ୟ ରଖାଯାଇଛି। ନୂଆଦିଲ୍ଲୀରେ ଗଣମାଧ୍ୟମକୁ ସୂଚନା ଦେଇ ବାଣିଜ୍ୟ ସଚିବ ରାଜେଶ ଅଗ୍ରୱାଲ ଏହି ଚୁକ୍ତିନାମା ଭାରତର ବାଣିଜ୍ୟ ଯାତ୍ରାପଥରେ ଏକ ନିର୍ଣ୍ଣାୟକ ମାଇଲଖୁଣ୍ଟ ସାବ୍ୟସ୍ତ ହେବ ବୋଲି ବର୍ଣ୍ଣନା କରିଛନ୍ତି। ଦୁଇଟି ପ୍ରମୁଖ ଅର୍ଥନୈତିକ ରାଷ୍ଟ୍ର ମଧ୍ୟରେ ଭବିଷ୍ୟତ ଆଧାରିତ ଆର୍ଥିକ ସହଭାଗିତା ସ୍ଥାପନ କରିବାରେ ଏହା ସହାୟକ ହେବ। ଦ୍ୱିପାକ୍ଷିକ ବାଣିଜ୍ୟ ଓ ନିବେଶ କ୍ଷେତ୍ରରେ ଏକ ନୂତନ ପର୍ଯ୍ୟାୟ ଆରମ୍ଭ ହେବ ବୋଲି ଶ୍ରୀ ଅଗ୍ରୱାଲ ଆଶା ବ୍ୟକ୍ତ କରିଛନ୍ତି। ଜନକଲ୍ୟାଣକୁ ଦୃଷ୍ଟି ରଖି ଏହି ଚୁକ୍ତିନାମାକୁ ପ୍ରସ୍ତୁତ କରାଯାଇଛି। ଭାରତୀୟ ରପ୍ତାନୀକାରୀ ବିଭିନ୍ନ କ୍ଷେତ୍ରରେ ବ୍ରିଟେନ୍ର ଶୁଳ୍କ ଛାଡ଼ ସୁବିଧାରୁ ଲାଭ ପାଇବେ। ଭାରତରୁ ରପ୍ତାନୀ ହେବାକୁ ଥିବା ଖାଦ୍ୟ ସାମଗ୍ରୀ ଉତ୍ପାଦ ଉପରେ 70% ପର୍ଯ୍ୟନ୍ତ ଶୁଳ୍କ ହ୍ରାସ ହେବାକୁ ଥିବାବେଳେ ସାମୁଦ୍ରିକ ଉତ୍ପାଦ ଉପରେ 21%ରୁ ଅଧିକ, ଇଞ୍ଜିନିୟରିଂ ଏବଂ ଅଟୋ ଯନ୍ତ୍ରାଂଶ ଉପରେ 18%, ଚମଡ଼ା ଏବଂ ଜୋତା ଉତ୍ପାଦ ଉପରେ 16% ପର୍ଯ୍ୟନ୍ତ ଏବଂ ବୟନ ଉତ୍ପାଦ ଉପରେ 12% ଶୁଳ୍କ ହ୍ରାସ ପାଇ ଶୂନ୍ୟ ହେବ। ଏହି ବୁଝାମଣା ଦେଶର କୃଷକ, ମତ୍ସ୍ୟଜୀବୀ ଏବଂ ଏମ୍ଏସ୍ଏମ୍ଇ କ୍ଷେତ୍ରର ବ୍ୟବସାୟକୁ ସହଜ ଓ ସୁଦୃଢ଼ କରିବା ସହ ବିଶ୍ୱ ମୂଲ୍ୟ ଶୃଙ୍ଖଳରେ ଭାରତର ସମନ୍ୱୟକୁ ସୁଦୃଢ଼ କରିବ ବୋଲି ସେ କହିଛନ୍ତି। ହାଇଦ୍ରାବାଦଠାରେ ଆଜିଠାରୁ ଦ୍ୱାଦଶ ବ୍ରିକ୍ସ ଶ୍ରମ ଓ ନିୟୋଜନ ମନ୍ତ୍ରୀଙ୍କ ବୈଠକ ଆରମ୍ଭ ହେଉଛି। ଏହି ଦୁଇଦିନିଆ ବୈଠକରେ ବ୍ରିକ୍ସ ସଦସ୍ୟ ରାଷ୍ଟ୍ରଗୁଡ଼ିକର ଶ୍ରମ ଓ ନିୟୋଜନ ମନ୍ତ୍ରୀ ଏବଂ ବିଭାଗୀୟ ବରିଷ୍ଠ ଅଧିକାରୀ ଅଂଶଗ୍ରହଣ କରୁଛନ୍ତି। ଶ୍ରମ ଓ ନିୟୋଜନ ମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡବ୍ୟ ବୈଠକରେ ଅଧ୍ୟକ୍ଷତା କରିବେ। ସାମାଜିକ ସୁରକ୍ଷାକୁ ପ୍ରୋତ୍ସାହନ ପ୍ରଦାନ କରିବା, ଶ୍ରମ କ୍ଷେତ୍ରକୁ ଅଧିକ ସୁବ୍ୟବସ୍ଥିତ ଏବଂ କର୍ମକ୍ଷେତ୍ରରେ ମହିଳାଙ୍କ ଅଂଶଗ୍ରହଣ ବୃଦ୍ଧି କରିବା ଭଳି ପ୍ରମୁଖ ପ୍ରସଙ୍ଗଗୁଡ଼ିକ ଉପରେ ଏହି ବୈଠକରେ ମତ ବିନିମୟ ହେବାର ସମ୍ଭାବନା ରହିଛି। ବୈଠକ ପୂର୍ବରୁ ନିଯୁକ୍ତି କାର୍ଯ୍ୟଗୋଷ୍ଠୀ ଦ୍ୱାରା ପ୍ରସ୍ତୁତ ଚିଠା ଘୋଷଣାନାମା ଉପରେ ମଧ୍ୟ ଏଥିରେ ଆଲୋଚନା କରାଯିବ। ଶ୍ରମ ନୀତି, ଦକ୍ଷତା ବିକାଶ

2024-25 ଆର୍ଥିକ ବର୍ଷ ତୁଳନାରେ ଏହା 13.54% ଅଧିକ। ପ୍ରସ୍ତାବିତ ଦ୍ୱିପାକ୍ଷିକ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ବଜାର ପ୍ରବେଶକୁ ଅଧିକ ବ୍ୟାପକ କରିବା ସହ ସହଜ ନିବେଶ ଏବଂ ଦ୍ୱିପାକ୍ଷିକ ଆର୍ଥିକ ସହଯୋଗକୁ ଅଧିକ ପ୍ରୋତ୍ସାହନ ପ୍ରଦାନ କରିବ ବୋଲି ମନ୍ତ୍ରଣାଳୟ କହିଛି। ଏକ ନିରପେକ୍ଷ ପାରସ୍ପରିକ ଉପଯୋଗୀ ନୀତି ଆଧାରିତ ସନ୍ତୁଳିତ ଏବଂ ବ୍ୟାପକ ଚୁକ୍ତିନାମା ପ୍ରସ୍ତୁତ ନେଇ ଉଭୟ ଦେଶ କାର୍ଯ୍ୟ କରୁଥିବା ମନ୍ତ୍ରଣାଳୟ ସୂଚନା ଦେଇଛି। ପୁରୀ ଶ୍ରୀକ୍ଷେତ୍ରରେ ଆସନ୍ତାକାଲି ଶ୍ରୀଜୀଉଙ୍କର ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଅନୁଷ୍ଠିତ ହେବ। ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ଏବଂ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଗତ ସନ୍ଧ୍ୟାରେ ଠାକୁରଙ୍କର ନବଯୌବନ ଦର୍ଶନ ଅନୁଷ୍ଠିତ ହୋଇଛି। ସନ୍ଧ୍ୟା 5ଟାରୁ ପୌରାଣିକ ଟିକଟଧାରୀ ଦର୍ଶନ ଆରମ୍ଭ ହୋଇଥିଲା। ସନ୍ଧ୍ୟା 5:30 ପରେ ସର୍ବସାଧାରଣଙ୍କ ପାଇଁ ସାହାଣ ମେଳା ଦର୍ଶନ ଆରମ୍ଭ ହୋଇ ସନ୍ଧ୍ୟା 6:30 ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା। ଆଜି ପ୍ରତିପଦା ତିଥି ପଡ଼ୁଥିବାରୁ ଶ୍ରୀଜୀଉଙ୍କର ଉଭାଯାତ୍ରା ଅନୁଷ୍ଠିତ ହେବ। ଆସନ୍ତାକାଲିର ରଥଯାତ୍ରାକୁ ଦୃଷ୍ଟି ରଖି ଆଜି ଠାକୁରଙ୍କର ସର୍ବସାଧାରଣ ଦର୍ଶନ ବନ୍ଦ ରହିଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୂଷ ଗୋୟଲ ସ୍ପେନ୍ ଗସ୍ତ ଶେଷ କରି ବେଲଜିୟମ୍ର ରାଜଧାନୀ ବ୍ରସେଲ୍ସଠାରେ ପହଞ୍ଚିଛନ୍ତି। ବାଣିଜ୍ୟ ନିବେଶ, ପ୍ରଯୁକ୍ତିବିଦ୍ୟା, ନବସୃଜନ ଏବଂ ନିରନ୍ତରତା ଉପରେ ଧ୍ୟାନ କେନ୍ଦ୍ରୀଭୂତ କରି ୟୁରୋପ ସହିତ ଭାରତର ଆର୍ଥିକ ସହଭାଗିତାକୁ ସୁଦୃଢ଼ କରିବା ଏହି ଗସ୍ତର ମୁଖ୍ୟ ଉଦ୍ଦେଶ୍ୟ। ଶ୍ରୀ ଗୋୟଲଙ୍କ ସହ ଏକ ଉଚ୍ଚସ୍ତରୀୟ ଭାରତୀୟ ବ୍ୟବସାୟିକ ପ୍ରତିନିଧି ମଣ୍ଡଳୀ ଗସ୍ତରେ ଯାଇଛନ୍ତି। ବେଲଜିୟମ୍ର ଉପପ୍ରଧାନମନ୍ତ୍ରୀ ତଥା ନିଯୁକ୍ତି ଅର୍ଥମନ୍ତ୍ରୀ ଏବଂ କୃଷିମନ୍ତ୍ରୀ ଡେଭିଡ୍ ଡେ କ୍ଲାରିନ୍ଭାଲ୍ଙ୍କ ସହ ବିଭିନ୍ନ କ୍ଷେତ୍ରରେ ଦ୍ୱିପାକ୍ଷିକ ସହଯୋଗ ବୃଦ୍ଧି ନେଇ ଆଲୋଚନା ହୋଇଛି। ଉଭୟ ନେତା ଭାରତ ୟୁରୋପ ମୁକ୍ତ ବାଣିଜ୍ୟ ଚୁକ୍ତିନାମାର ପରିବର୍ତ୍ତନକାରୀ ସମ୍ଭାବନା ଉପରେ ମତ ବିନିମୟ କରିଛନ୍ତି। ଜଳବାୟୁ ପରିବର୍ତ୍ତନ, ଶୂନ୍ୟ ଅଙ୍ଗାରକାମ୍ଳ ନିର୍ଗମନ ଏବଂ ନିରନ୍ତର ଅଭିବୃଦ୍ଧି ପାଇଁ ୟୁରୋପ କମିଶନର ୱପ୍କେ ହାଇକ୍ସ୍ତ୍ରାଙ୍କ ସହ ସାକ୍ଷାତ ଆଲୋଚନା ଶ୍ରୀ ଗୋୟଲ କରିଛନ୍ତି। ବ୍ରସେଲ୍ସଠାରେ ଶ୍ରୀ ଗୋୟଲ କୃଷି ଓ ଖାଦ୍ୟ କ୍ଷେତ୍ର ପାଇଁ ୟୁରୋପୀୟ କମିଶନର କ୍ରିଷ୍ଟୋଭ ହାନସୋନ୍ଙ୍କ ସହ ମଧ୍ୟ ସାକ୍ଷାତ ଆଲୋଚନା କରିଥିବା ଜଣାପଡ଼ିଛି। ଦେଶର ଶକ୍ତି ସୁରକ୍ଷାକୁ ସୁଦୃଢ଼ କରିବା ଏବଂ ଆର୍ଥିକ ଅଭିବୃଦ୍ଧିକୁ ଅଧିକ ପ୍ରୋତ୍ସାହନ ପ୍ରଦାନ କରିବା ଲକ୍ଷ୍ୟ ନେଇ ପରମାଣୁ ଶକ୍ତି କାର୍ଯ୍ୟକ୍ରମ କ୍ଷେତ୍ରକୁ ନିରନ୍ତର ଭାବେ ବ୍ୟାପକ କରାଯାଉଛି ବୋଲି ସରକାର କହିଛନ୍ତି। ଏବେ 7 ସ୍ଥାନରେ 8.78 MW ଶକ୍ତି କ୍ଷେତ୍ର ସ୍ଥାପନ ସହିତ 24 ପରମାଣୁ ଶକ୍ତି ରିଆକ୍ଟର ପରିଚାଳନା କରାଯାଉଛି। 8,000 MW ମିଳିତ କ୍ଷମତା ଆଧାରିତ ଆଉ 10 ରିଆକ୍ଟର ୟୁନିଟ୍ ନିର୍ମାଣାଧୀନ ରହିଛି। ସେଗୁଡ଼ିକ ମଧ୍ୟରେ ଚାପଯୁକ୍ତ ଭାରିଜଳ, ଉଷ୍ମଜଳ ଏବଂ ହାଲୁକା ଜଳ ରିଆକ୍ଟର ଅନ୍ତର୍ଭୁକ୍ତ। ଗତ ସପ୍ତାହରେ ମେଲବୋର୍ଣ୍ଣରେ ଅନୁଷ୍ଠିତ ତୃତୀୟ ଭାରତ ଅଷ୍ଟ୍ରେଲିଆ ବାର୍ଷିକ ଶିଖର ସମ୍ମିଳନୀରେ ଦ୍ୱିପାକ୍ଷିକ ବେସାମରିକ ପରମାଣୁ ସହଯୋଗ ଚୁକ୍ତିନାମା ଏକ ଉଲ୍ଲେଖନୀୟ ନିଷ୍କର୍ଷ ଥିଲା ବୋଲି ସରକାର କହିଛନ୍ତି। ଏହାଦ୍ୱାରା ଶାନ୍ତିପୂର୍ଣ୍ଣ ଉଦ୍ଦେଶ୍ୟରେ ଅଷ୍ଟ୍ରେଲିଆରୁ ଭାରତକୁ ଦୀର୍ଘକାଳୀନ ୟୁରାନିୟମ୍ ରପ୍ତାନୀ ପାଇଁ ମାର୍ଗ ଉନ୍ମୁକ୍ତ ହୋଇଛି। ଏହି ପରମାଣୁ ଶକ୍ତି ରିଆକ୍ଟରଗୁଡ଼ିକ ପାଇଁ ପ୍ରାଥମିକ ନିରନ୍ତର ଇନ୍ଧନ ଯୋଗାଣକୁ ଅଷ୍ଟ୍ରେଲିଆ ଚୁକ୍ତିନାମା ଆଧାରରେ ସୁନିଶ୍ଚିତ କରିବ ବୋଲି ସରକାର ସୂଚନା ଦେଇଛନ୍ତି। ଦେଶର ସେବା କ୍ଷେତ୍ରର ଗୁଣବତ୍ତାକୁ ଉନ୍ନତ କରିବା ଏବଂ ପରିସଂଖ୍ୟାନ ବ୍ୟବସ୍ଥାକୁ ସୁଦୃଢ଼ କରିବାରେ ପରୀକ୍ଷଣ ସେବା ଉତ୍ପାଦନ ସେବା ସୂଚକାଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବ ବୋଲି ପରିସଂଖ୍ୟାନ ଏବଂ କାର୍ଯ୍ୟାନ୍ୱୟନ ମନ୍ତ୍ରଣାଳୟ କହିଛି। ପ୍ରଥମଥର ପାଇଁ ସରକାର ପାଇଲଟ ସେବା ସୂଚକାଙ୍କ ଆଇଏସ୍ପି ପ୍ରକାଶ କରିଛନ୍ତି। 2024-25 ଆର୍ଥିକ ବର୍ଷକୁ ଆଧାର ବର୍ଷ ଭାବେ ଗ୍ରହଣ କରି ଗତ ଏପ୍ରିଲ ମାସ ସୁଦ୍ଧା ତଥ୍ୟ ଆଧାରରେ ଏହି ପ୍ରଥମ ସୂଚକାଙ୍କ ପ୍ରକାଶିତ ହୋଇଛି। ଏଥିରେ ସେବା କ୍ଷେତ୍ରର 19 ଉପକ୍ଷେତ୍ରକୁ ସାମିଲ କରାଯାଇଛି। ଦେଶର ସେବା କ୍ଷେତ୍ରର ପ୍ରାୟ 60% ଏହି ଉପକ୍ଷେତ୍ରଗୁଡ଼ିକ ଦ୍ୱାରା କାର୍ଯ୍ୟକାରୀ ହୋଇଥାଏ। ମନ୍ତ୍ରଣାଳୟ କହିଛି ପରୀକ୍ଷଣ ଶୃଙ୍ଖଳର ସମୀକ୍ଷା ଏବଂ ବ୍ୟାପକତା ପରେ ସେବା ଉତ୍ପାଦନର ସାମଗ୍ରିକ ସୂଚକାଙ୍କ ପ୍ରକାଶ କରାଯିବ। 19 ଉପକ୍ଷେତ୍ର ମଧ୍ୟରୁ 14 ପୂର୍ବ ବର୍ଷର ଏପ୍ରିଲ ମାସ ସୁଦ୍ଧା ହୋଇଥିବା ଅଭିବୃଦ୍ଧି ତୁଳନାରେ ଚଳିତ ଥର ଅଧିକ ହୋଇଛି। ଏହି କ୍ଷେତ୍ରଗୁଡ଼ିକରେ 2 ବିଶିଷ୍ଟ ଅଭିବୃଦ୍ଧି ରେକର୍ଡ କରାଯାଇଛି। ତେବେ ଅନ୍ୟ ସମସ୍ତ କ୍ଷେତ୍ର ମଧ୍ୟ ସକାରାତ୍ମକ ଅଭିବୃଦ୍ଧି ହାସଲ କରିଥିବା ମନ୍ତ୍ରଣାଳୟ କହିଛି। ଏବଂ କର୍ମକ୍ଷେତ୍ରରେ ମହିଳାଙ୍କ ଅଂଶଗ୍ରହଣ ବୃଦ୍ଧି କରିବା ଭଳି ପ୍ରମୁଖ ପ୍ରସଙ୍ଗଗୁଡ଼ିକ ଉପରେ ଏହି ବୈଠକ

0: ଆମେରିକା ଆନ୍ତର୍ଜାତିକ କ୍ରିକେଟ୍ ସିରିଜ୍ର ପ୍ରଥମ ମ୍ୟାଚ୍ରେ ଭାରତ ବିଜୟୀ ଏବଂ ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତାରେ ଫାଇନାଲ୍କୁ ଉନ୍ନୀତ ହେଲା ସ୍ପେନ୍। ସମ୍ବାଦ ଶେଷ ହେଲା।
1: ଶ୍ରୋତା ବନ୍ଧୁ, ଆପଣଙ୍କୁ ପୁଣିଥରେ ସ୍ୱାଗତ କରୁଛି ଆମର କାର୍ଯ୍ୟକ୍ରମ ପରିସରକୁ। କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ବ୍ରହ୍ମପୁର କେନ୍ଦ୍ରରୁ ପ୍ରସାରିତ ହେଉଛି ଏଫ୍ଏମ୍ ବ୍ୟାଣ୍ଡର 100.6 ମେଗାହର୍ଜ ଯୋଗେ। ଆପଣ ଠିକ୍ ଆକାଶବାଣୀ କାର୍ଯ୍ୟକ୍ରମକୁ ପ୍ରସାର ଭାରତୀୟ ମୋବାଇଲ୍ ଅଫ୍ ନ୍ୟୁଜ୍ ଅନ୍ ଏୟାର୍ ଏୟାର୍ ଆପ୍ ରେଡ଼ିଓ ଏବଂ ଅନ୍ୟାନ୍ୟ ଲାଇଭ୍ ଷ୍ଟ୍ରିମିଂ ଜରିଆରେ ମଧ୍ୟ ଶୁଣିପାରୁଛନ୍ତି। ସମୟ ବର୍ତ୍ତମାନ 7:25 ପୁରାତନ କ୍ରମରେ ଆସନ୍ତୁ ଶୁଣିବା କେତୋଟି ଓଡ଼ିଶୀ ଛାନ୍ଦ ଏବଂ ଚମ୍ପୁ। ପ୍ରଥମେ ଶୁଣିବା ଚମ୍ପୁ, ରଚନା କବି ସୂର୍ଯ୍ୟ ବଳଦେବ ପ୍ରଥମ।

ରାଗମଞ୍ଜରୀର ଅନ୍ତିମ ଛନ୍ଦରେ ରହିଛନ୍ତି ରଞ୍ଜିମା ସେନାପତି, କାଞ୍ଚିନାଡ଼ ମହାନ୍ତିଙ୍କ ରଚନାରୁ ସେ ଗାଇଛନ୍ତି ଗୀତଟିକୁ। ଗୀତଟି ମିଶ୍ର ଖମାଜ ଉପରେ ଆଧାରିତ।

ମଣ୍ଡପକୁ ବିଦାୟ କରନ୍ତି। ତାପରେ ପ୍ରଭୁ ବଳଭଦ୍ର ଆସି ମଧ୍ୟ ସେହି ସାତ ପାହାଚରେ ତାଙ୍କ ମସ୍ତକରେ ମଧ୍ୟ ଟାୟା ଲାଗି ହୁଏ। ସିଏ ମଧ୍ୟ ଆମର ସ୍ନାନବେଦୀକୁ ପହଣ୍ଡି ହୁଅନ୍ତି। ତାପରେ ମା' ସୁଭଦ୍ରା, ତାପରେ ପ୍ରଭୁ ଜଗନ୍ନାଥ। ଏହିପରି ପହଣ୍ଡିକି ଯେତେବେଳେ ପ୍ରଭୁ ଜଗନ୍ନାଥ ଘରୁ ବାହାରକୁ ବାହାରନ୍ତି ତାକୁ ଧାଡ଼ି ପହଣ୍ଡି କୁହାଯାଏ। ଏହି ଧାଡ଼ି ପହଣ୍ଡି ଆମର ସ୍ନାନ ପୂର୍ଣ୍ଣିମା ଦିନ କରାଯାଏ ଏବଂ ଶ୍ରୀଗୁଣ୍ଡିଚା ଦିନ କରାଯାଏ ଏବଂ ବାହୁଡ଼ା ଦିନ କରାଯାଏ। ଏକୁ ଧାଡ଼ି ପହଣ୍ଡି କୁହାଯାଏ। କ'ଣ ଏକ ସମୟରେ ତାପରକୁ ତାପର ସମସ୍ତ ଚାରିଜଣ ଯାକ ପ୍ରଭୁ ପହଣ୍ଡି ହେଇକରି ଯାଆନ୍ତି। ଏହି ପହଣ୍ଡିକି ଧାଡ଼ି ପହଣ୍ଡି କୁହାଯାଏ। ଏ ହେଉଛି ପହଣ୍ଡି ବିଧିର ପରମ୍ପରା।

ପରେ ଡୋର ଲାଗି କରାଯାଏ, ମାନେ ପ୍ରଭୁଙ୍କୁ ଯେଉଁ ଅଣ୍ଟାରେ ଏବଂ ମସ୍ତକରେ ଡୋର ଲାଗି କରାଯାଏ, ଏବଂ ଏଇ ଡୋର ଲାଗି କରିବା ପରେ ପ୍ରଭୁ ଜଗନ୍ନାଥଙ୍କର ସେବାୟତମାନେ ପ୍ରଭୁଙ୍କୁ ଆଗପଟେ ଡୋର ଅଣ୍ଟାରେ ଭିଡ଼ନ୍ତି ଏବଂ ପଛପଟେ ମୁଣ୍ଡରେ ଯେଉଁ ଲାଗିଥାଏ ସେ ଡୋରକୁ ଭିଡ଼ିକିରି ଆଣନ୍ତି। ପ୍ରଭୁ ଯେମିତି ମଣିଷ କାଳିଆ ହାତୀ ଝୁଲି ଝୁଲିକିରି ଆସିଲା ପରି ପ୍ରଭୁ ଦେଖାଯାଆନ୍ତି, ତାଙ୍କ ମସ୍ତକରେ ଯେଉଁ ଟାହ୍ୟାଟି ଲାଗିଥାଏ ସେ ଏଡ଼େ ସୁନ୍ଦର ଦେଖାଯାଏ, ଆପଣ ଭାବିବେ ପ୍ରଭୁ ନିଜକୁ ନିଜେ ମଣିଷକୁ ଡାକିଲା, ଭକ୍ତକୁ ଡାକିବା ପରି ସେ ମୁଣ୍ଡକୁ ହଲାନ୍ତି। ସେ ପହଣ୍ଡି ବିଜେ ସମୟରେ ସେଇ ମସ୍ତକର ଟାହ୍ୟା ଯେତେବେଳେ ଆସିକିରି ପ୍ରଭୁ ଜଗନ୍ନାଥ ସିଂହଦ୍ୱାର ନିକଟରେ ପହଞ୍ଚି ଯାଆନ୍ତି, ସିଂହଦ୍ୱାର ପୁରା ଭରିପୁର ଯାଏ ସେ ଟାୟା ଏବଂ ପ୍ରଭୁଙ୍କୁ ଭରିପୁର ଯାଏ, ଏବଂ ସେ ଯେତେବେଳେ ରଥ ଉପରକୁ ଠାକୁର ତାପରେ ପହଣ୍ଡେଇକିରି ଉଠନ୍ତି ସେ ଟାହ୍ୟାରେ, ଆପଣ ଯେତେ ଦୂରରେ ଥିଲେ ମଧ୍ୟ ଆପଣ ଜାଣିପାରିବେ ଯେ ହଁ ପ୍ରଭୁ ଜଗନ୍ନାଥ ଆସୁଛନ୍ତି, ବଳଭଦ୍ର ଆସୁଛନ୍ତି। ଆପଣ ସେ ଟାହ୍ୟାରୁ ଦେଖିକିରି ବହୁତ ଦୂରରେ ଭକ୍ତ ଥିଲେ ମଧ୍ୟ ସେ ପହଣ୍ଡି ସମୟରେ ପ୍ରଭୁ ଯେଉଁ ସୁନ୍ଦର ଦେଖାଯାଆନ୍ତି, ତା'ର କେବଳ ଯିଏ ଆଖିରେ ଦେଖିଛି ଏବଂ ଯିଏ ପହଣ୍ଡି କରିଛି ସିଏ ତା'ର ଅନୁଭୂତି ନିଶ୍ଚୟ ଭାବରେ ଜାଣିପାରିବ।

ଏହି ପହଣ୍ଡିର ବିଶେଷ ଲକ୍ଷଣ ହେଉଛି ଯେତେବେଳେ ପ୍ରଭୁ ଜଗନ୍ନାଥ ଅଟକି ଯାଆନ୍ତି ସେ ସମୟରେ ଆମର ଖୁଣ୍ଟିଆ ସେବକ ଦୁଇଟି ବେତ ଧରି ମଣିମାନ ଦେଇ ଯେତେବେଳେ ଡାକିକିରି ପ୍ରଭୁଙ୍କୁ ଡାକେ ଫେର ପ୍ରଭୁ ଚାଲନ୍ତି ଏବଂ ଦୈତାପତିମାନେ ଆ ଭାଇ ଚାଲ ଭାଇ କହିକିରି ତାକୁ ଯେତେବେଳେ ସମ୍ବର୍ଦ୍ଧନା କରନ୍ତି ସେ ଫେର ଚାଲିଯାଏ। ଫେର କିଛି ବାଟ ଗଲାପରେ ଯେତେବେଳେ ଥକିକି ରହିଯାଆନ୍ତି ଫେର ଏଇ ଖୁଣ୍ଟିଆ ସେବକ ଏବଂ ଦୈତାପତିମାନେ ତାକୁ ଡାକି ଡାକିକିରି ପ୍ରଭୁଙ୍କୁ ଚଲେଇ ଚଲେଇକିରି ନିଅନ୍ତି ଏବଂ ସେ ଯେଉଁ ଠୁକୁରୁ ଠୁକୁରୁ ପିଲାଟି ଚାଲିଲା ପରେ ଯେମିତି କୃଷ୍ଣ ଭଗବାନ ନିଶ୍ଚୟ ଚାଲିଥିଲେ ସେ ପ୍ରଭୁ ଯେତେବେଳେ ଠୁକୁରୁ ଠୁକୁରୁ ଏଇ ପହଣ୍ଡି ହେଇକିରି ଯାଆନ୍ତି ସମସ୍ତ ଭକ୍ତ ବିହଳ ହୋଇ ପାଗଳ ହୋଇଯାଆନ୍ତି ଏବଂ ସମସ୍ତେ ତାଙ୍କ ପାଖକୁ ଦୌଡ଼ିବାକୁ ଚାହାନ୍ତି।

0: ବିଗ୍ରହ ମାନଙ୍କର ପହଣ୍ଡି ବିଜେ ସମ୍ପର୍କରେ ଆଲୋଚକ ଥିଲେ ରାମଚନ୍ଦ୍ର ଦାସ ମହାପାତ୍ର, ପ୍ରଯୋଜନା କରିଥିଲେ ପ୍ରଦୀପ୍ତ ଶ୍ରୀଚନ୍ଦନ।
1: ଶ୍ରୋତାବନ୍ଧୁ, ଆପଣ ପୁଣି ଥରେ ସ୍ୱାଗତ କରୁଛି ଆମର ଏହି କାର୍ଯ୍ୟକ୍ରମ ପରିସରକୁ। କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ବ୍ରହ୍ମପୁର କେନ୍ଦ୍ରରୁ ପ୍ରସାରିତ ହେଉଛି ଏଫ୍ଏମ୍ ବ୍ୟାଣ୍ଡର 106.6 MHz। ଆପଣ ଠିକ୍ ଏକା ସମୟରେ କାର୍ଯ୍ୟକ୍ରମକୁ ପ୍ରସାରଭାରତୀ ମୋବାଇଲ୍ ଆପ୍, ନ୍ୟୁଜ୍ ଅନ୍ ଏୟାର୍, ଏହାର ରେଡ଼ିଓ ଏବଂ ଅନ୍ୟାନ୍ୟ ଲାଇଭ୍ ଷ୍ଟ୍ରିମିଂ ଜରିଆରେ ମଧ୍ୟ ଶୁଣିପାରୁଛନ୍ତି। ସମୟ ବର୍ତ୍ତମାନ ସକାଳ 8:45। ଆସନ୍ତୁ ଶୁଣ କେତେ ସୁଗମ ସଙ୍ଗୀତ।

ସତ୍ୟଜୁ ବେରେ ନୀଳଗିରି ପର୍ବତର ନୀଳକନ୍ଦରରେ ବିରାଜମାନ କରିଥିଲେ ନୀଳମାଧବ। ସୁଗନ୍ଧ ସୁବାସିତ ପରିବେଶରେ ପ୍ରଭୁ ପୂଜା ପାଉଥିଲେ। ଶବର ରାଜ ବିଶ୍ୱାବସୁ ଥିଲେ ତାଙ୍କର ମୁଖ୍ୟ ପୂଜକ। ଜଙ୍ଗଲର ଫଳମୂଳ ଭୋଗ ବନଫୁଲରେ ସେ ତାଙ୍କର ଆରାଧନା କରୁଥିଲେ।

ବନ୍ଧା ହୋଇଛି। ବିଦ୍ୟାପତି ପରେ ଜାଣିପାରିଲେ ଜଙ୍ଗଲରେ ଅଚେତ ହୋଇ ପଡ଼ିଥିବା ସମୟରେ ବିଶ୍ୱବାସୀଙ୍କ କନ୍ୟା ଲଳିତା ତାଙ୍କୁ ଆଣି ସେବା କରି ଆରକ୍ଷା କରିଛନ୍ତି।

ନୀଳମାଧବଙ୍କ ଦର୍ଶନ ପାଇଁ ବିଦ୍ୟାପତି ଲଳିତାଙ୍କୁ ଅନୁରୋଧ କଲେ। ଲଳିତା ବାପାଙ୍କୁ କହିଲେ, ପ୍ରଥମେ ବିଶ୍ୱବାସୁ ରାଜି ନଥିଲେ ବିଦ୍ୟାପତିଙ୍କ ପ୍ରସ୍ତାବରେ, ମାତ୍ର ଲଳିତାଙ୍କ ଅନୁରୋଧରେ ସେ ବାଧ୍ୟ ହୋଇ ରାଜି ହେଲେ ବିଦ୍ୟାପତିଙ୍କୁ ନୀଳମାଧବଙ୍କ ଦର୍ଶନ କରାଇବେ। ମାତ୍ର ରାସ୍ତା ଦେଖାଇବେ ନାହିଁ, ଆଖିରେ ପଟି ବାନ୍ଧି ସେ ବିଦ୍ୟାପତିଙ୍କୁ ସାଙ୍ଗରେ ନେଇଯିବେ। ସଙ୍କଟରେ ପଡ଼ିଲେ

ଶୂନ୍ୟବାଣୀ ଅନୁସାରେ ପ୍ରସ୍ତୁତି ଆରମ୍ଭ ହେଲା। ନାରଦ ନୃସିଂହଙ୍କ ମୂର୍ତ୍ତି ଆଣିଦେବା ପରେ ମନ୍ଦିର ନିର୍ମାଣ ହୋଇ ନୃସିଂହଙ୍କ ମୂର୍ତ୍ତି ପ୍ରତିଷ୍ଠା ହେଲା। ସେ ମନ୍ଦିର ସାମ୍ନାରେ ଯଜ୍ଞ ଆରମ୍ଭ ହେଲା। ଯଜ୍ଞ ଶେଷରେ ପଞ୍ଚପୁରୁଷ ଆବିର୍ଭାବ ହୋଇ ବେଲେଶ୍ୱର ମହାଦେବଙ୍କ ମନ୍ଦିର ପାଖରେ ସମୁଦ୍ରକୂଳରେ ଦାରୁ ରୂପରେ ସମୁଦ୍ର ତଟରେ ଲାଗିବେ ବୋଲି ସୂଚନା ପ୍ରଦାନ କଲେ।

ହରିବୋଲ ଧ୍ୱନି ଦେଇ ବେଲେଶ୍ୱରଙ୍କ ପାଖରେ ଅପେକ୍ଷା କଲି। ସମୁଦ୍ର ମଧ୍ୟରୁ ଓଙ୍କାର ଧ୍ୱନି ସହିତ ମହାଦର ଆସି କୂଳରେ ଲାଗିଲେ। ପୂଜାର୍ଚ୍ଚନାରେ ମହାଦରଙ୍କୁ ନେବାର ବ୍ୟବସ୍ଥା କରାଗଲା। ଇନ୍ଦ୍ରଦ୍ୟୁମ୍ନ ଯେତେବେଳେ ଘୋଡ଼ା ଓ ହାତୀ ଲଗାଇଲେ, ମହାଦର ଗୋଟିଏ ଇଞ୍ଚ ବି ଘୁଞ୍ଚିଲେ ନାହିଁ। ଶେଷରେ ବିଶ୍ୱବାସଙ୍କୁ ଡକା ହେଲା। ସେ ଆସି ହାତ ଲଗାଇବା ମାତ୍ରେ ଦାରୁ ଶୂନ୍ୟରେ ଉଠି ଶଗଡ଼ିରେ ବିଜେ କଲେ। ଶଗଡ଼ିରେ ଦାରୁକୁ ଆଣି ଯଜ୍ଞବେଦୀ ଅର୍ଥାତ୍ ଗୁଣ୍ଡିଚା ମନ୍ଦିରର ଗର୍ଭଗୃହରେ ରଖାଗଲା। ତାପରେ ବିଚାର ବିମର୍ଶ ଚାଲିଲା, ଦାରୁରେ ମୂର୍ତ୍ତି ନିର୍ମାଣ ହେବେ କିପରି। ଏହି ସମୟରେ ସ୍ୱୟଂ ବିଶ୍ୱକର୍ମା ବୃଦ୍ଧ ଅନନ୍ତ ମହାରଣା ରୂପରେ ଆସି କହିଲେ, ମୁଁ ମୂର୍ତ୍ତି ଗଢ଼ିଦେବି, କିନ୍ତୁ ମୋର ସର୍ତ୍ତ ହେଉଛି 21 ଦିନ ମୁଁ ଗୋଟିଏ ଆବଦ୍ଧ ଘରେ ରହିବି, ତା ଭିତରକୁ କେହି ପ୍ରବେଶ କରିବେ ନାହିଁ। ନିହାଣ ମୁଦଗରର ଶବ୍ଦ ଶୁଣାଯିବା ପାଇଁ ଗୃହ ପାଶରେ ଅହରହ ସଂକୀର୍ତ୍ତନ ଚାଲିବ। 21 ଦିନ ପରେ ଯାଇ ସେ ଘରର କବାଟ ଖୋଲିବ।

ଆପଣ ନିଜ ସପକ୍ଷରେ ପ୍ରମାଣ ଯୋଗାଇ କରନ୍ତୁ। ଇନ୍ଦ୍ରଦେବଙ୍କୁ ପ୍ରଥମେ ମାର୍କଣ୍ଡେ ଋଷି, ତାପରେ ଭୂଷୁଣ୍ଡି କାକ, ନାଡ଼ିଜଙ୍ଗ କାକଙ୍କ ପାଖକୁ ଯାଇଛନ୍ତି, ହେଲେ ସେମାନେ କେହି ଜାଣିନଥିବା କହିଛନ୍ତି।

ଶେଷରେ ରାଜା ଇନ୍ଦ୍ରଧୁମ୍ନ ଅକପାର କୁର୍ମଙ୍କୁ ସ୍ମରଣ କରିଛନ୍ତି। କୁର୍ମ ଆସି କହିଛନ୍ତି, ଅନେକ ଯୁଗ ତଳେ ଆମେ ମାନବ ଥିଲୁ, ଗ୍ରାମୀଣକୁ ପଥର ବୋହି ବୋହି ଆମେ କୁର୍ମ ପାଲଟି ଯାଇଛୁ। ଇନ୍ଦ୍ରଧୁମ୍ନ ହିଁ ମନ୍ଦିର ନିର୍ମାଣ କରିଛନ୍ତି। ଶେଷରେ ରାଜା ଇନ୍ଦ୍ରଧୁମ୍ନଙ୍କର ବିଜୟ ହୋଇଛି। ମନ୍ଦିରରେ ଅଧିକ ଫେରି ପାଇବା ପରେ ଇନ୍ଦ୍ରଧୁମ୍ନ ବିଗ୍ରହ ମନ୍ଦିର ପ୍ରତିଷ୍ଠାର ଆୟୋଜନ କରିଛନ୍ତି। ସମସ୍ତ ଅତିଥି ଦେବତା ଋଷିମାନେ ନିମନ୍ତ୍ରଣ କରି ଶ୍ରୀକ୍ଷେତ୍ରକୁ ଆସିଛନ୍ତି। ଇନ୍ଦ୍ରଧୁମ୍ନ ତିନୋଟି ସୁସଜ୍ଜ ରଥରେ ବିଗ୍ରହମାନଙ୍କୁ ବସାଇ ଗୁଣ୍ଡିଚା ମନ୍ଦିରରୁ ଶ୍ରୀମନ୍ଦିରକୁ ନେଇଛନ୍ତି। ସେଠାରେ ରତ୍ନ ସିଂହାସନ ଉପରେ ବିଜେ କରି ବ୍ରହ୍ମାଙ୍କ ଦ୍ୱାରା ପ୍ରତିଷ୍ଠାର ପର୍ବ ଆରମ୍ଭ ହୋଇଛି। ଏହାପରେ ଇନ୍ଦ୍ରଧୁମ୍ନ ଜଗନ୍ନାଥଙ୍କ ବିଭିନ୍ନ ସେବା, ପୂଜା, ଯାନିଯାତ୍ରା ଓ ଉତ୍ସବରେ ବିଧାନ କରିଛନ୍ତି। ବାର ମାସରେ ତେର ପର୍ବ ହେବ। ସେହିଦିନଠାରୁ ତାଙ୍କରି ପରିକଳ୍ପନା ଅନୁସାରେ ବିଧାନ କରାଯାଉଥିବା ସମସ୍ତ ନୀତି ନିୟମ ଆଜି

0: ବୃଦ୍ଧ ଶିଶୁ ମହିଳାମାନଙ୍କର ସୁରକ୍ଷା ପ୍ରତି ମଧ୍ୟ ଆମେ ସମସ୍ତେ ସଚେତନ ହେବା ଭକ୍ତି ସହିତ ଦାୟିତ୍ୱବୋଧ ମଧ୍ୟ ଆମର ପରିଚୟ।
1: ହେଲେ ଅପା, ରଥଯାତ୍ରା ଆମକୁ ଏହି ବାର୍ତ୍ତା ଦିଏ ଯେ ଈଶ୍ୱରଙ୍କ ପାଖକୁ ଯିବାର ପଥ ହେଉଛି ପ୍ରେମ, ସେବା, ମାନବିକତା।
0: ତାହେଲେ ଆସନ୍ତୁ ଶ୍ରୋତା ଭଉଣୀ, ଏହି ପବିତ୍ର ଅବସରରେ ଆମେ ସମସ୍ତେ ସଂକଳ୍ପ ନେବା ଭଲ ମଣିଷ ହେବା, ପରସ୍ପରକୁ ସମ୍ମାନ ଦେବା, ସମାଜରେ ଶାନ୍ତି ଆଉ ସଦ୍ଭାବ ବଜାୟ ରଖିବା।
1: ହେଲେ ଅପା, ଚାଲ ଏହି ସୁନ୍ଦର ଅବସରରେ ଆମେ ଗୋଟିଏ ଗୀତଟି ଶୁଣିନେବା।
0: ଆସନ୍ତୁ ପୁଣି ଥରେ କାଳିଆଙ୍କୁ ମନେ ପକାଇବା।

0: ଜୀବନରେ ଭଲ ଅଭ୍ୟାସ, ସକାରାତ୍ମକ ଚିନ୍ତାଧାରା ଓ ମାନବିକତା ଆମକୁ ପ୍ରକୃତ ଅର୍ଥରେ ସଫଳ କରେ।
1: ତେବେ ଭଉଣୀ ଆସନ୍ତୁ ଏହି ବିଷୟରେ ଆଲୋଚନା କରି ଜାଣିବା ଜ୍ୟୋତ୍ସ୍ନା ମ୍ୟାଡମଙ୍କ ସହ। ତାଙ୍କୁ ଆମ କାର୍ଯ୍ୟକ୍ରମରେ ସ୍ୱାଗତ କରିବା।

ନମସ୍କାର। ମହିଳା ମହଲର ସମସ୍ତ ଶ୍ରୋତାବନ୍ଧୁଙ୍କୁ ମୋର ଆନ୍ତରିକ ଶୁଭେଚ୍ଛା ଓ ଅଭିନନ୍ଦନ। ମୁଁ ଜ୍ୟୋତ୍ସ୍ନା ପାଣି, ଜଣେ ସରକାରୀ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ। ପ୍ରାୟ ପ୍ରତିଦିନ ଶିଶୁମାନଙ୍କ ସହ ସମୟ ବିତେଇବା ଓ ସେମାନଙ୍କର ଶିକ୍ଷା, ଆଚରଣ ଓ ବ୍ୟକ୍ତିତ୍ୱର ବିକାଶକୁ ନିକଟରୁ ଦେଖିବାର ସୁଯୋଗ ମୋତେ ମିଳିଥାଏ। ସେହି ଅନୁଭୂତିରୁ ଆଜି ମୁଁ ଆପଣମାନଙ୍କ ସହ ଏକ ଅତ୍ୟନ୍ତ ସମୟ ଉପଯୋଗୀ ଓ ଗୁରୁତ୍ୱପୂର୍ଣ୍ଣ ବିଷୟ ଉପରେ କିଛି ବାଣ୍ଟିବାକୁ ଚାହୁଁଛି। ତାହା ହେଲା ଅନ୍ତର୍ନିହିତ ଗୁଣର ବିକାଶ ହିଁ ଆମ ଭବିଷ୍ୟ। ବନ୍ଧୁଗଣ, ଆମେ ପ୍ରାୟତଃ ପିଲାମାନଙ୍କୁ ପଚାରିଥାଉ ପରୀକ୍ଷାରେ କେତେ ନମ୍ବର ରଖିଲୁ, କିନ୍ତୁ ଖୁବ୍ କମ୍ ସମୟରେ ପଚାରୁ ତୁମେ କେବେ ଭଲ ମଣିଷ ଜୀବନ ହୋଇପାରିବ। ମୋର ମନେ ହୁଏ ଦ୍ୱିତୀୟ ପ୍ରଶ୍ନଟି ଜୀବନ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଆଜି ଆମେ ଏମିତି ଏକ ସମୟରେ ବଞ୍ଚିଛୁ ଯେଉଁଠାରେ ଶିକ୍ଷା, ପ୍ରଯୁକ୍ତି ଓ ସୁଯୋଗର ଅଭାବ ନାହିଁ, କିନ୍ତୁ ସେହି ସହିତ ମଣିଷ ମଣିଷ ଭିତରେ ବିଶ୍ୱାସ, ସହମର୍ମିତା ଓ ନୈତିକ ମୂଲ୍ୟବୋଧ ଧୀରେ ଧୀରେ କମିଯାଉଛି। ତେଣୁ ଆଜି କେବଳ ଶିକ୍ଷିତ ହେବା ବଡ଼ କଥା ନୁହଁ, ବରଂ ସୁଚରିତ୍ର ମଣିଷ ହେବା ଅଧିକ ଆବଶ୍ୟକ। ଅନ୍ତର୍ନିହିତ ଗୁଣ କହିଲେ ଆମେ ସେହି ସବୁ ସଦ୍ଗୁଣକୁ ବୁଝୁ ଯାହା ମଣିଷର ବ୍ୟକ୍ତିତ୍ୱକୁ ଆଲୋକିତ କରେ। ସଚ୍ଚୋଟତା, ଶୃଙ୍ଖଳା, ଦାୟିତ୍ୱବୋଧ, ସହାନୁଭୂତି, ଧୈର୍ଯ୍ୟ, କର୍ତ୍ତବ୍ୟନିଷ୍ଠା, ବିନମ୍ରତା ଓ ଆତ୍ମବିଶ୍ୱାସ, ଏହିସବୁ ହେଉଛି ମଣିଷର ପ୍ରକୃତ ସମ୍ପଦ। ଧନ ସମ୍ପତ୍ତି ଦିନେ ନା ଦିନେ କମିଯାଇପାରେ, କିନ୍ତୁ ସୁଚରିତ୍ର ମଣିଷକୁ ଜଣେ ସମ୍ମାନ ସବୁ ବ୍ୟକ୍ତିରେ ପହଞ୍ଚାଇଥାଏ। ଜଣେ ଶିକ୍ଷୟିତ୍ରୀ ଭାବରେ ମୁଁ ଅନେକ ପିଲାକୁ ଦେଖିଛି, କେହି ପଢ଼ାରେ ବହୁତ ଆଗରେ ଥାଏ ତ କେହି ଅନ୍ୟାନ୍ୟ କର୍ମରେ ଅଧିକା ରହିଥାନ୍ତି, କିନ୍ତୁ ଏକଥା ମୁଁ ବାରମ୍ବାର ଅନୁଭବ କରିଛି, ଯେଉଁ ପିଲାଟି ନମ୍ର, ଶୃଙ୍ଖଳିତ, ସଚ୍ଚୋଟ ଓ ସବୁବେଳେ ଶିକ୍ଷକଙ୍କ ସ୍ନେହ, ସହପାଠୀଙ୍କ ବିଶ୍ୱାସ ଓ ସମାଜରେ ସମ୍ମାନ ହାସଲ କରିଥାଏ। ମୋର ମନେ ଅଛି ଥରେ ବିଦ୍ୟାଳୟ ପରିସରରେ ଜଣେ ଛାତ୍ର ଟଙ୍କା ପ୍ରତି ଏକ ପର୍ସ ପାଇଥିଲା। ସେ ଚାହିଁଲେ ତାହା ନିଜ ପାଖରେ ରଖିପାରିଥାନ୍ତା, କିନ୍ତୁ ସେ ସିଧା ମୋ ପାଖକୁ ଆସି କହିଲା, ମ୍ୟାଡ଼ାମ୍ ଏହା କାହାର ହଜିଯାଇଛି, ଦୟାକରି ତାଙ୍କୁ ଫେରାଇ ଦିଅନ୍ତୁ। ସେହି ମୁହୂର୍ତ୍ତରେ ମୋତେ ଲାଗିଲା ଏହି ପିଲାଟି ହୁଏତ ପରୀକ୍ଷାରେ 100ରୁ 100 ନମ୍ବର ଆଣିନଥାଇପାରେ, କିନ୍ତୁ ଜୀବନର ସବୁଠାରୁ ବଡ଼ ପରୀକ୍ଷାରେ ସେ ନିଶ୍ଚିତ

ତୁଳନା କରିବା ପରିବର୍ତ୍ତେ ନିଜର ଗତକାଲି ଠାରୁ ଆଜିର ଭବିଷ୍ୟକୁ ଆମେ କିଭଳି ପରିବର୍ତ୍ତନ କରିବା ସେଥିପାଇଁ ଚେଷ୍ଟା କରିବା। ବନ୍ଧୁଗଣ, ସେହି ଗୋଟିଏ ସମାଜରେ ଉନ୍ନତି କେବଳ ବଡ଼ ବଡ଼ ଅଟ୍ଟାଳିକା କିମ୍ବା ଆଧୁନିକ ପ୍ରଯୁକ୍ତି ଚାପରେ ନିର୍ଭର କରେ ନାହିଁ, ତାହା ନିର୍ଭର କରେ ସେହି ସମାଜର ନାଗରିକମାନଙ୍କ ଚରିତ୍ର, ନୈତିକତା ଓ ମାନବିକତା ଉପରେ। ଯେଉଁଠାରେ ଲୋକମାନେ ପରସ୍ପରକୁ ସମ୍ମାନ କରନ୍ତି, ନିଜ କର୍ତ୍ତବ୍ୟ ସତର୍କତା ସହିତ ପାଳନ କରନ୍ତି ଓ ସମାଜର ମଙ୍ଗଳ ପାଇଁ ଚିନ୍ତା କରନ୍ତି, ସେହି ସମାଜ ସର୍ବଦା ପ୍ରଗତି ପଥରେ ଆଗେଇ ଯାଇଥାଏ। ସେଥିପାଇଁ ଆମର ଆଗାମୀ ପିଢ଼ିକୁ କେବଳ ଯୋଗ୍ୟ ନୁହେଁ, ବରଂ ସୁଚରିତ୍ର ନାଗରିକ ଭାବରେ ଗଢ଼ି ତୋଳିବା ଆମ ସମସ୍ତଙ୍କର ଦାୟିତ୍ୱ। ଏଠାରେ ଅଭିଭାବକମାନଙ୍କର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ପିଲାମାନେ କେବଳ ଉପଦେଶରୁ ଶିଖନ୍ତି ନାହିଁ, ସେମାନେ ବଡ଼ମାନଙ୍କ ଆଚରଣରୁ ଅଧିକ ଶିଖନ୍ତି। ଘରେ ଯଦି ସତ୍ୟନିଷ୍ଠା, ପରସ୍ପର ପ୍ରତି ସମ୍ମାନ, ଶୃଙ୍ଖଳା ଓ ସ୍ନେହର ପରିବେଶ ରହିବ, ତେବେ ପିଲାମାନେ ମଧ୍ୟ ସେହି ମୂଲ୍ୟବୋଧକୁ ନିଜ ଜୀବନରେ ଗ୍ରହଣ କରିବେ। ସମସ୍ତ ଅଭିଭାବକଙ୍କୁ ଗୋଟିଏ ଅନୁରୋଧ କରିବି, ପିଲାଙ୍କୁ କେବେ ପଚାରନ୍ତୁ ନାହିଁ ଆଜି କ'ଣ ପଢ଼ିଲୁ, ପରୀକ୍ଷାରେ କେତେ ନମ୍ବର ଆଣିଲୁ, 100ରୁ 100 ଆଣିଲୁ କି ନାହିଁ। ବେଳେବେଳେ ଏହା ମଧ୍ୟ ପଚାରନ୍ତୁ, ଆଜି କାହାକୁ ସାହାଯ୍ୟ କଲୁ, କାହାର ମନ ଖୁସି କରିପାରିଲୁ କି। ଏହିପରି ଛୋଟ ପ୍ରଶ୍ନ ହିଁ ପିଲାଙ୍କ ମନରେ ବଡ଼ ମୂଲ୍ୟବୋଧର ବୀଜ ବପନ କରିଥାଏ। ଶ୍ରୋତାବନ୍ଧୁ, ମୋର ଦୀର୍ଘ ଶିକ୍ଷକତା ଜୀବନ ମୋତେ ଗୋଟିଏ କଥା ଶିଖେଇଛି, ମଣିଷର ପ୍ରକୃତ ପରିଚୟ ତାଙ୍କର ପଦବୀ କିମ୍ବା ସମ୍ପତ୍ତିରେ ନୁହେଁ, ବରଂ ତାଙ୍କର ଚରିତ୍ରରେ ନିହିତ ରହେ। ସମୟ ସହ ଧନ କମିପାରେ, ପଦବୀ ବଦଳିପାରେ, କିନ୍ତୁ ସଦ୍ଗୁଣର ସୁଗନ୍ଧ ସାରା ଜୀବନ ରହିଥାଏ। ଶେଷରେ ମୁଁ ଏତିକି କହିବି, ଆମର ଭବିଷ୍ୟତ ଗଢ଼ିବାକୁ ହେଲେ ପ୍ରଥମେ ଆମର ଅନ୍ତରକୁ ଗଢ଼ିବାକୁ ପଡ଼ିବ, ସଚ୍ଚୋଟତାକୁ ଆପଣାଇବାକୁ ପଡ଼ିବ, ଶୃଙ୍ଖଳାକୁ ଜୀବନର ଅଂଶ କରିବା।

0: ଧନସମ୍ପତ୍ତି କ୍ଷଣସ୍ଥାୟୀ, କିନ୍ତୁ ଭଲ ଚରିତ୍ର ଓ ଉତ୍ତମ ଗୁଣ ସାରା ଜୀବନର ସମ୍ପଦ। ଅନ୍ତର୍ନିହିତ ଗୁଣର ବିକାଶ ହିଁ ଆମ ଉଜ୍ଜଳ ଭବିଷ୍ୟତର ମୂଳଦ୍ୱାର। ଅପା, ଆମେ ତ ଏବେ ଆଲୋଚନା କରିବା ମ୍ୟାଡ଼ାମ୍ ସହ ଅନ୍ତର୍ନିହିତ ଗୁଣର ବିକାଶର ହିଁ ଆମ ଭବିଷ୍ୟତ ବୋଲି। ତାପରେ ଆମେ ଜାଣିବା ଯେ କଳା ଓ କଳାକାରଙ୍କୁ ଆମେ କେମିତି ସମ୍ମାନ ଦେବା ବୋଲି।
1: ହଁ ଭଉଣୀ,

ଆନନ୍ଦ ପ୍ରଦାନ କରିଥାଏ। ଗୋଟିଏ ନାଟକ ଆମ ମନକୁ ସ୍ପର୍ଶ କରେ, ଗୋଟିଏ ନୂଆ ଚିନ୍ତାଧାରା ଜାଗ୍ରତ କରେ ଏବଂ ଜୀବନକୁ ଅଧିକ ସମୃଦ୍ଧ କରେ। କିନ୍ତୁ ଅନେକ ସମୟରେ ଏହି କଳାକାରମାନେ ଯଥୋଚିତ ସମ୍ମାନ ଓ ପ୍ରୋତ୍ସାହନ ପାଇପାରନ୍ତି ନାହିଁ। ଆଉ ପୁଣି ଜଣେ କଳାକାରଙ୍କୁ ସମ୍ମାନ ଦେବାର ଅର୍ଥ କେବଳ ପୁରସ୍କାର ଦେବା ନୁହେଁ, ତାଙ୍କ କାର୍ଯ୍ୟକୁ ପ୍ରଶଂସା କରିବା, ତାଙ୍କ ସୃଷ୍ଟିକୁ କିଣିବା, ତାଙ୍କ କାର୍ଯ୍ୟକ୍ରମରେ ଯୋଗ ଦେବା ଓ ନୂଆ ପିଢ଼ିକୁ କଳା ପ୍ରତି ଆଗ୍ରହୀ କରିବା ମଧ୍ୟ ଏକ ବଡ଼ ସମ୍ମାନ। ଆମେ ଯେତେବେଳେ ସ୍ଥାନୀୟ କଳାକାରଙ୍କୁ ଉତ୍ସାହିତ କରୁ, ସେତେବେଳେ ଆମ ସଂସ୍କୃତି ଓ ପରମ୍ପରାକୁ ମଧ୍ୟ ସୁରକ୍ଷିତ ରଖିଥାଉ। ହଁ ଭଉଣୀ, ଆଜିର ଏହି ଡିଜିଟାଲ ଯୁଗରେ କଳାକାରମାନଙ୍କ ପାଇଁ ନୂଆ ସୁଯୋଗ ସୃଷ୍ଟି ହୋଇଛି। ଯେମିତି ଆପଣମାନେ ସମସ୍ତେ ଜାଣିଛନ୍ତି, ସେଇଟା କ'ଣ କହିଲେ, ସୋସିଆଲ ମିଡ଼ିଆ ଓ ଅନଲାଇନ୍ ମଞ୍ଚ। ଏହି ମାଧ୍ୟମରେ ସେମାନେ ନିଜର ପ୍ରତିଭାକୁ ବିଶ୍ୱ ସମ୍ମୁଖରେ ପହଞ୍ଚାଇ ପାରୁଛନ୍ତି। ଆମେ ମଧ୍ୟ ସେମାନଙ୍କ କାର୍ଯ୍ୟକୁ ଦେଖିବା, ପ୍ରଶଂସା କରିବା ଏବଂ ସମ୍ଭବ ହେଲେ ସହଯୋଗ ମଧ୍ୟ କରିବା। ତେବେ ଭଉଣୀ, କଳାକୁ ଭଲ ପାଇବା, କଳାକାରଙ୍କୁ ସମ୍ମାନ ଦେବା ଏବଂ ଆମର ସମୃଦ୍ଧ ସାଂସ୍କୃତିକ ଐତିହ୍ୟକୁ ପରବର୍ତ୍ତୀ ପିଢ଼ି ପର୍ଯ୍ୟନ୍ତ ପହଞ୍ଚାଇବା। କାରଣ ଭଉଣୀ, କଳା ବଞ୍ଚି ରହିଲେ ସଂସ୍କୃତି ବଞ୍ଚି ରହିବ, ଆଉ କଳାକାର ସମ୍ମାନ ପାଇଲେ ସମାଜ ସମୃଦ୍ଧ ହେବ। ତେବେ ଭଉଣୀ, ଆଜି ତ ସମୟ ହେଇ ଆସିଲାଣି ଆଜିର ଆମ କାର୍ଯ୍ୟକ୍ରମକୁ ଆମକୁ ବିଦାୟ ଦିଅନ୍ତୁ। ନମସ୍କାର।

ମନ୍ତ୍ରୀଙ୍କ ଦୁଇଦିନିଆ ବୈଠକ, ଆଲୋଚନା ପାଇଁ ଆଗ୍ରହ ପ୍ରକାଶ ନ କଲେ ଇରାନ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନେଇ ଆମେରିକା ରାଷ୍ଟ୍ରପତିଙ୍କ ଚେତାବନୀ ଏବଂ ଓଡ଼ିଶା ଓ ଏହାର ଆଖପାଖ ଅଞ୍ଚଳରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବା ନେଇ ସତର୍କ ସୂଚନା ଜାରି କଲା ପାଣିପାଗ ବିଭାଗ। ଭାରତ ବ୍ରିଟେନ୍ ବ୍ୟାପକ ଅର୍ଥନୈତିକ ଓ ବାଣିଜ୍ୟିକ ଚୁକ୍ତିନାମା ଆଜିଠାରୁ କାର୍ଯ୍ୟକାରୀ ହୋଇଛି। ବାଣିଜ୍ୟ ଶିଳ୍ପ ମନ୍ତ୍ରଣାଳୟ ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକ ସହ ସମନ୍ୱୟ ରକ୍ଷା ମାଧ୍ୟମରେ ଏହି ଅବସରରେ କେତେକ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରୁଛି। କୋଲକାତାର ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଆଜି ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ଅପରାହ୍ନରେ ଏହି ଚୁକ୍ତିନାମାର କାର୍ଯ୍ୟକାରିତାକୁ ଶୁଭାରମ୍ଭ କରିବା ଅବସରରେ ରପ୍ତାନୀ ସାମଗ୍ରୀ ବ୍ରିଟେନ୍କୁ ପଠାଯିବ। ରତ୍ନ ଏବଂ ଅଳଙ୍କାର ରପ୍ତାନୀ ପ୍ରୋହାହନ ପରିଷଦ, ସୀମାଶୁଳ୍କ କର୍ତ୍ତୃପକ୍ଷ ଏବଂ ଅନ୍ୟାନ୍ୟ ଅଂଶୀଦାରଙ୍କ ସହଯୋଗରେ ବୈଦେଶିକ ବାଣିଜ୍ୟ ମହାନିର୍ଦ୍ଦେଶାଳୟ ପକ୍ଷରୁ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ଆଜି କାର୍ଯ୍ୟକାରୀ ହୋଇଥିବା ଏହି ଚୁକ୍ତିନାମା ଭାରତ ଏବଂ ୟୁକେ ସହଭାଗିତାରେ ଏକ ଗୁରୁତ୍ୱପୂର୍ଣ୍ଣ ମୁହୂର୍ତ୍ତ। ବାଣିଜ୍ୟ ଶିଳ୍ପମନ୍ତ୍ରୀ ପୀୟୂଷ ଗୋଏଲଙ୍କ ଏକ ସାମାଜିକ ଗଣମାଧ୍ୟମ ପୋଷ୍ଟ ଉପରେ ମତ ଦେଇ ଶ୍ରୀ ମୋଦି କହିଛନ୍ତି, ପ୍ରଯୁକ୍ତିବିଦ୍ୟା କ୍ଷେତ୍ର, ବୃତ୍ତିଗତ ସେବା ଏବଂ ନବସୃଜନରେ ସହଯୋଗ ଅଧିକ ସଶକ୍ତ ହୋଇପାରିବ। ଭାରତ ଏବଂ ୟୁକେ ଗଣତନ୍ତ୍ର ମଧ୍ୟରେ ବିଶ୍ୱାସ ଏବଂ ବାଣିଜ୍ୟ, ପ୍ରଯୁକ୍ତିବିଦ୍ୟା, ନିବେଶ ଓ ନବସୃଜନ ଦ୍ୱାରା ପରିଚାଳିତ

ବୋଲି ଶ୍ରୀ ଟ୍ରମ୍ପ ସ୍ପଷ୍ଟ କରିଛନ୍ତି। ହର୍ମୁଜ୍ ପ୍ରଣାଳୀ ଉପରେ ମତ ଉପସ୍ଥାପନ କରି ଶ୍ରୀ ଟ୍ରମ୍ପ କହିଛନ୍ତି, ଆନ୍ତର୍ଜାତିକ ଜଳପଥ ପରିବହନ ପାଇଁ ଏହା ଏବେ ମଧ୍ୟ ଉନ୍ମୁକ୍ତ ରହିଛି, କିନ୍ତୁ ଇରାନ୍ର ଯାତାୟାତ ଉପରେ ପ୍ରତିବନ୍ଧକ ଲଗାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା 17 ତାରିଖରେ ଚଣ୍ଡିଗଡ଼ର ଜିନ୍ରୁ ଦେଶର

ଜାତି ଉଦ୍ଦେଶ୍ୟରେ ସେ ଉତ୍ସର୍ଗ କରିବେ। କୁରୁକ୍ଷେତ୍ରଠାରେ ଏହି ଅବସରରେ ଏକ ଶିଖ ସଂଗ୍ରହାଳୟର ଭିତ୍ତିପ୍ରସ୍ତର ସ୍ଥାପନ କରିବାର କାର୍ଯ୍ୟସୂଚୀ ରହିଛି। ଅମୃତ ଭାରତ ଷ୍ଟେସନ ଯୋଜନା ଅଧୀନରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଅମ୍ବା ଡିଭିଜନରେ 4 ରେଳ ଷ୍ଟେସନ ମୋହାଲି ଅମ୍ବ ଅନ୍ଦୌରା ଆନନ୍ଦପୁର ସାହି ଏବଂ କାଲକା

0: ଏଭଳି ପରାମର୍ଶ ଅତ୍ୟନ୍ତ ମୂଲ୍ୟବାନ ବୋଲି ଶ୍ରୀ ବିର୍ଲା କହିଛନ୍ତି।
1: विधायी संस्थाएं जहां से आप बेहतर शासन चला सकते हो, मेरा मानना है कि समय परिवर्तनशील है और समय परिवर्तनशील के समय अभी एक उत्तरदायी जवाबदेही शासन भी होना चाहिए, उत्तरदायी जवाबदेही जनपद भी होना चाहिए। समय के साथ हमें परिवर्तन करने की आवश्यकता है। आज जनता उत्तरदायी प्रतिनिधि मानता है, पारदर्शिता भी होनी चाहिए, जवाबदेही भी होनी चाहिए, वही जनपद सफल होगा और वही शासन सफल होगा।
0: ଭାରତ ଦକ୍ଷତା ମିଶନ ଆଜି ଏକାଦଶତମ ବାର୍ଷିକୀ ପାଳନ କରୁଛି। 2015 ମସିହାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ମିଶନର ଶୁଭାରମ୍ଭ କରିଥିଲେ। ଯୁବବର୍ଗଙ୍କ ପାଇଁ ନିଯୁକ୍ତି, ଉଦ୍ୟୋଗ ଏବଂ ନିରନ୍ତର ଜୀବିକା ପ୍ରଦାନ କରିବା ଲକ୍ଷ୍ୟରେ ଶିଳ୍ପ ଆଧାରିତ ଦକ୍ଷତା ବୃଦ୍ଧି କରିବା ଲକ୍ଷ୍ୟ ନେଇ ଏହି ମିଶନକୁ କାର୍ଯ୍ୟକାରୀ କରାଯାଇଛି। ଓଡ଼ିଶା ଏବଂ ଏହାର ଆଖପାଖ ଅଞ୍ଚଳରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବା ନେଇ ଭାରତୀୟ ପାଣିପାଗ ବିଭାଗ ଅନୁମାନ କରିଛି। ଦେଶର ଉତ୍ତର ପୂର୍ବାଞ୍ଚଳ, ବିହାର, ପଶ୍ଚିମବଙ୍ଗ, ଉତ୍ତରାଖଣ୍ଡରେ ଆସନ୍ତାକାଲି ପର୍ଯ୍ୟନ୍ତ ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ କହିଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ଭାରତ ବ୍ରିଟେନ୍ ମଧ୍ୟରେ କାର୍ଯ୍ୟକାରୀ ହେଲା ବ୍ୟାପକ ଅର୍ଥନୈତିକ ଓ ବାଣିଜ୍ୟିକ ଚୁକ୍ତିନାମା। ଆୟୁର୍ବେଦ ସ୍ୱାସ୍ଥ୍ୟସେବାର ବିଶ୍ୱ ମାନଦଣ୍ଡକୁ ଅଧିକ ସୁଦୃଢ଼ କରିବା ଲକ୍ଷ୍ୟ ନେଇ ଆୟୁଷ ମନ୍ତ୍ରଣାଳୟ କାର୍ଯ୍ୟ କରୁଛି କହିଲେ ରାଷ୍ଟ୍ରପତି। ହାଇଦ୍ରାବାଦରେ ଆରମ୍ଭ ହେଲା ଦ୍ୱାଦଶ ବ୍ରିକ୍ସ ଶ୍ରମ ଓ ନିୟୋଜନ ମନ୍ତ୍ରୀଙ୍କ ଦୁଇଦିନିଆ ବୈଠକ। ଆଲୋଚନା ପାଇଁ ଆଗ୍ରହ ପ୍ରକାଶ ନକଲେ ଇରାନ ବିରୁଦ୍ଧରେ ଦୃଢ଼ ସାମରିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନେଇ ଆମେରିକା ରାଷ୍ଟ୍ରପତିଙ୍କ ଚେତାବନୀ ଏବଂ ଓଡ଼ିଶା ଓ ଏହାର ଆଖପାଖ ଅଞ୍ଚଳରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବା ନେଇ ସତର୍କ ସୂଚନା ଜାରି କଲା ପାଣିପାଗ ବିଭାଗ। ସମ୍ବାଦ ଶେଷ ହେଲା।
2: Good afternoon. This is Akashwani and I am Anuja Kumar with the Midday News. The headlines. India-UK Comprehensive Economic and Trade Agreement comes into effect. Prime Minister Narendra Modi says it will give fresh momentum to India's farmers, entrepreneurs and MSMEs. Commerce and Industry Minister Piyush Goyal assures sensitive farm products including dairy, vegetables, edible oils are fully safeguarded under CETA. President Draupadi Murmu calls for adopting latest techniques in Ayurveda for greater good. India urges for UN Security Council reforms, warns inaction is eroding global public confidence. Red alert for heavy rain in Odisha today. And in FIFA World Cup, defending champions Argentina to take on England in the second semi-final at Atlanta Stadium tonight. And now the news in detail. Prime Minister Narendra Modi today said that the Comprehensive Economic and Trade Agreement, CETA, and the Agreement on Social Security, which came into force today, is a significant moment in the partnership of India and the United Kingdom. Mr. Modi made these remarks while sharing a social media post of Union Commerce and Industry Minister Piyush Goyal. The Prime Minister added, the CETA will give a fresh momentum to India's farmers, entrepreneurs and MSMEs along with several vibrant sectors gaining stronger access to the UK market. The Prime Minister noted that it will also deepen cooperation in technology, professional services and innovation while supporting greater mobility for skilled Indian talent. On the Agreement on Social Security or the Double Contribution Convention coming into effect today, the Prime Minister said it will provide invaluable support to Indian professionals working temporarily in the UK and strengthen the competitiveness of Indian enterprises. The Double Contribution Convention will reinforce the mobility and competitiveness of the Indian professionals in the United Kingdom. Mr. Modi noted

0: ସଂସ୍କୃତି ମୂଲ୍ୟବୋଧ ଏବଂ ପରମ୍ପରାର ଏକନିଷ୍ଠ ପ୍ରବକ୍ତା ଆକାଶବାଣୀ
1: ଆକାଶବାଣୀ କଟକ ସମୟ ବର୍ତ୍ତମାନ ଷ୍ଟୁଡିଓ ଘଡ଼ିରେ ଦିନ 2:32 ପରବର୍ତ୍ତୀ କାର୍ଯ୍ୟକ୍ରମ ଆଞ୍ଚଳିକ ସମ୍ବାଦ।

ନମସ୍କାର ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ଜିତେନ୍ଦ୍ର କୁମାର ନାୟକ ମୁଖ୍ୟ ସମ୍ବାଦ ଆସନ୍ତାକାଲି ଘୋଷଯାତ୍ରା ପାଇଁ ଶ୍ରୀକ୍ଷେତ୍ରରେ ରଥ ଓ ପଥ ପ୍ରସ୍ତୁତ ଅପରାହ୍ନ 4 ଆରମ୍ଭ ହେବ ରଥଟଣା ଘଣ୍ଟ ଘଣ୍ଟା କାହାଳି ସହ ତିନି ରଥରେ ବିଜେ ହେଲା ଆଜ୍ଞାମାଳ ସିଂହଦ୍ୱାର ସମ୍ମୁଖରେ ତିନି ରଥ ପୁରୀରେ ଶ୍ରୀଜଗନ୍ନାଥ ମନ୍ଦିର ଡିଜିଟାଲ ହୁଣ୍ଡି ସମର୍ପଣ ୱେବ୍ ପୋର୍ଟାଲ ଓ ମୋବାଇଲ୍ ଆପ୍ର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ କୃତ୍ରିମ ବୁଦ୍ଧିମତା ଓ ଡିଜିଟାଲ ଦକ୍ଷତା ମାଧ୍ୟମରେ ଯୁବ ସଶକ୍ତିକରଣର ବାର୍ତ୍ତା ନେଇ ଆଜି ପାଳନ କରାଯାଉଛି ବିଶ୍ୱ ଯୁବ ଦକ୍ଷତା ଦିବସ କଳିଙ୍ଗ ଷ୍ଟାଡିୟମଠାରେ ସ୍ୱତନ୍ତ୍ର ଗଣଦୌଡ଼ କାର୍ଯ୍ୟକ୍ରମ ଅନୁଷ୍ଠିତ ଏବଂ ଲଘୁଚାପର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଲାଗି ରହିଛି ବର୍ଷା ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରା ଆସନ୍ତାକାଲି ଅନୁଷ୍ଠିତ ହେବ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ଦର୍ଶନ ଲାଗି ଶ୍ରୀକ୍ଷେତ୍ରରେ ଆଜିଠାରୁ ଶ୍ରଦ୍ଧାଙ୍କ ଭିଡ଼ ପରିଲକ୍ଷିତ ହେଲାଣି 15 ଦିନର ଅବସର ବା ଜୋରରୁ ଲାଗି ରହିଛି ବର୍ଷା ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରା ଆସନ୍ତାକାଲି ଅନୁଷ୍ଠିତ ହେବ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ଦର୍ଶନ ଲାଗି ଶ୍ରୀକ୍ଷେତ୍ରରେ ଆଜିଠାରୁ ଶ୍ରଦ୍ଧାଙ୍କ ଭିଡ଼ ପରିଲକ୍ଷିତ ହେଲାଣି 15 ଦିନର ଅବସର ବା ଜୋରରୁ

ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ। ଆପଣ ଆଞ୍ଚଳିକ ସମ୍ବାଦ ଶୁଣନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଯୁବପିଢ଼ିଙ୍କୁ ନିଯୁକ୍ତି ଓ ଉଦ୍ୟୋଗୀ କରିବା ଦିଗରେ ସଶକ୍ତ କରିବା ଲକ୍ଷ୍ୟ ନେଇ ପ୍ରତିବର୍ଷ ଆଜିର ଦିନରେ ବିଶ୍ୱ ଯୁବ ଦକ୍ଷତା ଦିବସ ପାଳନ କରାଯାଉଛି। ଚଳିତ ବର୍ଷ ଏହି ଦିବସର ବିଷୟବସ୍ତୁ ରହିଛି କୃତ୍ରିମ ବୁଦ୍ଧିମତା ଓ ଡିଜିଟାଲ ଦକ୍ଷତା ମାଧ୍ୟମରେ ଯୁବ ସଶକ୍ତିକରଣ। 2014 ଜାତିସଂଘ ସାଧାରଣ ପରିଷଦ ଏହି ଦିବସ ପାଳନ ପାଇଁ ଘୋଷଣା କରିଥିଲା। ପରେ 2015 ବିଶ୍ୱବ୍ୟାପୀ ଏହା ପାଳିତ ହୋଇଆସୁଛି। ଦ୍ରୁତ ପରିବର୍ତ୍ତନଶୀଳ ଡିଜିଟାଲ ବିଶ୍ୱରେ ଯୁବପିଢ଼ିଙ୍କୁ କୃତ୍ରିମ ବୁଦ୍ଧିମତା ଡିଜିଟାଲ ପ୍ରଯୁକ୍ତିବିଦ୍ୟା ନବସୃଜନ ଓ ବୈଷୟିକ ଦକ୍ଷତାରେ ପାରଙ୍ଗମ କରି ଭବିଷ୍ୟତର ରୋଜଗାର ସୁଯୋଗ ସୃଷ୍ଟି ପାଇଁ ପଥ ପ୍ରଶସ୍ତ କରିବା ଉପରେ ଚଳିତ ବର୍ଷ ବିଶେଷ ଗୁରୁତ୍ୱ ଦିଆଯାଉଛି। ଏହି ଅବସରରେ ଦେଶର ବିଭିନ୍ନ ସ୍ଥାନରେ ଦକ୍ଷତା ବିକାଶ ସମ୍ପର୍କିତ କର୍ମଶାଳା ପ୍ରଶିକ୍ଷଣ ଶିବିର ଓ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ଯୁବପିଢ଼ିଙ୍କୁ ଦକ୍ଷ କରି ଏକ ଆତ୍ମନିର୍ଭର ଓ ବିକଶିତ ଭାରତ ଗଠନରେ ସହଯୋଗ କରିବାକୁ ସରକାରଙ୍କ ପକ୍ଷରୁ ଆହ୍ୱାନ ଦିଆଯାଇଛି। ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍ଠାରେ ରାଜ୍ୟ ସରକାରଙ୍କ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ପକ୍ଷରୁ ଏହି ଦିବସ ଅବସରରେ ଏକ ସ୍ୱତନ୍ତ୍ର ଗଣଦୌଡ଼ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମକୁ ଶିଳ୍ପ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ଓ ଉଚ୍ଚଶିକ୍ଷା କ୍ରୀଡ଼ା ଏବଂ ଯୁବସେବା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଶୁଭାରମ୍ଭ କରିଥିଲେ। ଶିଳ୍ପମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଛନ୍ତି ଯୁବଶକ୍ତି ହେଉଛନ୍ତି ରାଜ୍ୟର ପ୍ରକୃତ ସମ୍ପଦ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ରାଜ୍ୟରେ ଦକ୍ଷତା ବିକାଶ ଭିତ୍ତିଭୂମିକୁ ଅଧିକ ସୁଦୃଢ଼ କରାଯିବା ସହିତ ଯୁବବର୍ଗଙ୍କୁ ଦକ୍ଷ ସଶକ୍ତ ଓ ଆତ୍ମନିର୍ଭର ଭାବେ ଗଢ଼ି ତୋଳିବାକୁ ପ୍ରୟାସ ଜାରି ରହିଛି। ଯୁବପିଢ଼ିଙ୍କ ଉନ୍ନତ କାର୍ଯ୍ୟଦକ୍ଷତା ଶାରୀରିକ ସୁସ୍ଥତା ଓ ସୃଜନଶୀଳ ଚିନ୍ତାଧାରା ଆଗାମୀ ଦିନରେ ଏକ ସମୃଦ୍ଧ ଓ ବିକଶିତ ଓଡ଼ିଶାର ଭିତ୍ତିଭୂମି ସ୍ଥାପନ କରିବ ବୋଲି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁର କହିଛନ୍ତି। ଅପରାହ୍ନରେ ଭୁବନେଶ୍ୱର ଲୋକସେବା ଭବନ ସମ୍ମିଳନୀ କକ୍ଷରେ ଏକ ରାଜ୍ୟସ୍ତରୀୟ ସମାରୋହର

ତଥ୍ୟ ଦେଇଥିଲେ। ପାଣିପାଗ ଉତ୍ତର ବଙ୍ଗୋପସାଗରର ପାର୍ଶ୍ୱବର୍ତ୍ତୀ ଦକ୍ଷିଣ ବାଂଲାଦେଶ ଉପରେ ସକ୍ରିୟ ଘୂର୍ଣ୍ଣିବଳୟ ପ୍ରଭାବରେ ଆଜି ଉତ୍ତର ଓଡ଼ିଶା ପଶ୍ଚିମବଙ୍ଗ ଉପକୂଳ ପାଖାପାଖି ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହା ସମୁଦ୍ର ପତ୍ତନଠାରୁ 7.6 କିଲୋମିଟର ପର୍ଯ୍ୟନ୍ତ ବିସ୍ତାରିତ ରହିଛି। ଏହା ଆଗାମୀ ଦୁଇ ଦିନ ମଧ୍ୟରେ ଉତ୍ତର ଓଡ଼ିଶା ଏବଂ ଗାଙ୍ଗେୟ ପଶ୍ଚିମବଙ୍ଗ ଦେଇ ପଶ୍ଚିମ ଉତ୍ତର ପଶ୍ଚିମ ଦିଗରେ ଗତି କରିବାର ସମ୍ଭାବନା ରହିଛି। ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଲଗାଣ ବର୍ଷା ଜାରି ରହିଛି। ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ। ଆପଣ ଆଞ୍ଚଳିକ ସମ୍ବାଦ ଶୁଣନ୍ତି ଆକାଶବାଣୀ କଟକ। ଜଗତସିଂହପୁର ଜିଲ୍ଲା ପାଇଁ ସତର୍କ ସୂଚନା ଜାରି କରାଯାଇଛି। ସେହିପରି 19 ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଗତ 24 ଘଣ୍ଟା ମଧ୍ୟରେ ପୁରୀରେ ସର୍ବାଧିକ 143.8 ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ମୁଖ୍ୟ ସମ୍ବାଦ ପୁଣି ଥରେ। ଆସନ୍ତାକାଲି ଘୋଷଯାତ୍ରା ପାଇଁ ଶ୍ରୀକ୍ଷେତ୍ରରେ ରଥ ଓ ରଥ ପ୍ରସ୍ତୁତ। ଅପରାହ୍ନ 4:00 ଆରମ୍ଭ ହେବ ରଥଟଣ। ଘଣ୍ଟ ଘଣ୍ଟା କାହାଳୀ ସହ ତିନି ରଥରେ ବିଜେ ହେଲା ଆଜ୍ଞାମର। ସିଂହଦ୍ୱାର ସମ୍ମୁଖରେ ତିନି ରଥ। ପୁରୀରେ ଶ୍ରୀଜଗନ୍ନାଥ ମନ୍ଦିର ଡିଜିଟାଲ ହୋଇ ସମର୍ପଣ ୱେବ୍ପୋର୍ଟାଲ ଓ ମୋବାଇଲ୍ ଆପ୍ର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ। କୃତ୍ରିମ ବୁଦ୍ଧିମତା ଓ ଡିଜିଟାଲ ଦକ୍ଷତା ମାଧ୍ୟମରେ ଯୁବ ସଶକ୍ତିକରଣର ବାର୍ତ୍ତା ନେଇ ଆଜି ପାଳନ କରାଯାଉଛି ବିଶ୍ୱ ଯୁବ ଦକ୍ଷତା ଦିବସ ଏବଂ ଲଘୁଚାପର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଲାଗି ରହିଛି ବର୍ଷା। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ପରବର୍ତ୍ତୀ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।

ଏତେବେଳେ ଯାଏଁ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କଲୁ ବିବିଧ ଭାରତୀ କେନ୍ଦ୍ରରୁ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ବ୍ରହ୍ମପୁର କେନ୍ଦ୍ରରୁ। ପ୍ରସାରିତ ହେଉଛି ଏଫ୍ଏମ୍ ବ୍ୟାଣ୍ଡର 106.6 ମେଗାହର୍ଟ୍ଜ ଯୋଗେ। ସମୟ ଷ୍ଟୁଡ଼ିଓ ଘଟରେ ସନ୍ଧ୍ୟା 5ଟା ପ୍ରଚାର କରୁଛୁ ଏନ୍ସିଆର୍ଟି ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ।

0: ଶୁଣିଲେ ଏନ୍ସିଆର୍ଟି ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ ଆକାଶବାଣୀ ପ୍ରଭୁପୁର ସମୟ ଷ୍ଟୁଡିଓରେ ସନ୍ଧ୍ୟା 5:30 ନାଟ୍ୟଧାରା କ୍ରମରେ ପ୍ରଚାର କରୁଛୁ ରାଧାପ୍ରଭୁ ଲୀଳାର ଷଷ୍ଠ ଭାଗ ପରିବେଷଣ କରୁଛନ୍ତି ରାମଚନ୍ଦ୍ର ସାହୁ ଏବଂ ସାଥୀ। ତା ପୂର୍ବରୁ ଶୁଣିବା କିଛି ବିଜ୍ଞାପନ।
1: बिल्कुल उस पिता की तरह होता है जो हर मौसम सह कर भी घर की नींव को कभी हिलने नहीं देता।
2: आपके घर के लिए भरोसे का दूसरा नाम चेटीनाड सीमेंट का मैक्स क्रीट सीमेंट 64 सालों की बुनियाद के साथ चेटीनाड सीमेंट द परफेक्ट कॉम्प्रीट।

ଶୁଣିଲେ ହିନ୍ଦୀ ଏବଂ ଇଂରାଜୀରେ ସମ୍ବାଦ ରିଲେ କରି ପ୍ରଚାର କଲୁ ଆକାଶବାଣୀ ଦିଲ୍ଲୀରୁ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ବ୍ରହ୍ମପୁର କେନ୍ଦ୍ରରୁ। ପ୍ରସାରିତ ହେଉଛି ଏଫ୍ଏମ୍ ବ୍ୟାଣ୍ଡର 106.6 MHz ଯୋଗେ। ଏହି କାର୍ଯ୍ୟକ୍ରମ ଏକ ସମୟରେ ଶୁଣିପାରୁଛନ୍ତି ପ୍ରସାରଭାରତୀର ମୋବାଇଲ୍ ଆପ୍ ନ୍ୟୁଜ୍ ଅନ୍ ଏୟାର ମାଧ୍ୟମରେ। ସମୟ ଷ୍ଟୁଡ଼ିଓରେ ସନ୍ଧ୍ୟା 6:11। ଆସନ୍ତୁ ଶୁଣିବା ବର୍ତ୍ତମାନ ଆଜି ଆମ କେନ୍ଦ୍ରରୁ ପ୍ରଚାରିତ ହେବାକୁ ଥିବା କିଛି କାର୍ଯ୍ୟକ୍ରମ ସମ୍ପର୍କୀୟ ସୂଚନା। 6:15 ପ୍ରଚାର କରିବୁ ସନ୍ଥ ତୁଳସୀଦାସ ବିରଚିତ ଶ୍ରୀରାମଚରିତ ମାନସର 91ତମ ଭାଗ। ପରେ ପରେ ଶୁଣିବେ ଦେଶଭକ୍ତି ଗୀତଟିଏ ଉଜ୍ଜଳ ଆମ ଦେଶ। ରିଲେ କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ 6:30। ରାତି 7:00 ଶୁଣିବେ ଓଡ଼ିଆ କଥାଚିତ୍ରର ଗୀତ। ଜିଲ୍ଲା ହାଲଚାଲ ରିଲେ କରିବୁ 7:25 ଆକାଶବାଣୀ କଟକ କେନ୍ଦ୍ରରୁ। କୃଷି ସଂସାର କାର୍ଯ୍ୟକ୍ରମ ଶୁଣିବେ 7:30। ଆଜିର ଉପସ୍ଥାପନାରେ ଅଛନ୍ତି ନଳିନୀକାନ୍ତ ଗୌଡ଼। ବିଷୟ ରହିଛି ଚାଷ କ୍ଷେତ୍ରରେ ରାସାୟନିକ ସାରର ବ୍ୟବହାର। ଆକାଶବାଣୀ କଟକ କେନ୍ଦ୍ରରୁ ରାତି 8:00 ପ୍ରଚାର କରିବୁ ଆସନ୍ତାକାଲି ଅନୁଷ୍ଠିତ ହେବାକୁ ଥିବା ଜଗତର ନାଥ ଜଗନ୍ନାଥଙ୍କର ରଥଯାତ୍ରା ଉପଲକ୍ଷେ ପ୍ରସ୍ତୁତିର ଏକ ସାକ୍ଷାତକାର। ଏଥିରେ ସାକ୍ଷାତକାର ଦେଇଛନ୍ତି ଜଗନ୍ନାଥ ମନ୍ଦିରର ମୁଖ୍ୟ ପ୍ରଶାସକ।

ହେବାକୁ ଥିବା ଜଗତର ନାଥ ଜଗନ୍ନାଥଙ୍କର ରଥଯାତ୍ରା ଉପଲକ୍ଷେ ପ୍ରସ୍ତୁତିର ଏକ ସାକ୍ଷାତକାର ଏଥିରେ ସାକ୍ଷାତକାର ଦେଇଛନ୍ତି ଜଗନ୍ନାଥ ମନ୍ଦିରର ମୁଖ୍ୟ ପ୍ରଶାସକ।

0: ଆକାଶବାଣୀ ବ୍ରହ୍ମପୁର ସମୟ ଷ୍ଟୁଡିଓରେ ସନ୍ଧ୍ୟା 6:15 ପ୍ରଚାର କରୁଛୁ ସନ୍ଥ ତୁଳସୀଦାସ ବିରଚିତ ଶ୍ରୀ ରାମଚରିତ ମାନସର 91ତମ ଭାଗ।
1: Episode 91, 9-1.

ଶୁଣିଲେ ସନ୍ଥ ତୁଳସୀଦାସ ବିରଚିତ ଶ୍ରୀରାମଚରିତ ମାନସର 91ତମ ଭାଗ ଆକାଶବାଣୀ ବ୍ରହ୍ମପୁର। ବର୍ତ୍ତମାନ ଅସନ୍ତୁ ଶୁଣିବା ଦେଶଭକ୍ତି ଗୀତଟିଏ, ଚିତ୍ତଜନା ଏବଂ ତୃପ୍ତିଦାସଙ୍କ କଣ୍ଠରେ ସୁନୀଲ ପଟ୍ଟନାୟକଙ୍କ ରଚନାରୁ।

0: ଆସନ୍ତୁ ଏ ଦିଗାରୀ ଗୋଷ୍ଠୀର ଆଶା ଦିଦି ଅଛନ୍ତି, ତାଙ୍କ ମୁହଁରୁ ଶୁଣିବେ। ଆଜ୍ଞା ନମସ୍କାର।
1: ନମସ୍କାର, ମୋ ନାଁ ହଉଛି କୁଆବତୀ ତରେଇ, ମୋ ଘର ହଉଛି ଦିଗାରୀ ଗୋଷ୍ଠିଆ, ମୁଁ ହଉଛି ଦିଗାରୀ ଗୋଷ୍ଠିଆ ଓ ଜାମଦା ଦୁଇଟା ଗାଁର ମିଶିକି ଆଶା ଦିଦି।
0: ତ ଯେତେବେଳେ ଆପଣ ପ୍ରଥମେ ଏ ଆଶା ଦିଦି ହେଇଥିଲେ ସେତେବେଳେ ସ୍ୱଚ୍ଛତା କେମିତି ଥିଲା?
1: ସେତେବେଳେ ସାର ପାଇଖାନା ଘର ଘର ନଥିଲା, ସେ ପଡ଼ିଆକୁ ଯାଇକି ନଦୀ ପୋଖରୀ ବି ମଳତ୍ୟାଗ କରିବା ପାଇଁ ଯାଉଥିଲେ। ସେତେବେଳେ ତ ହସ୍ପିଟାଲ ଆଶା ଦିଦି ନଥିଲେ, ହସ୍ପିଟାଲକୁ ଡେଲିଭରି କରିବା ପାଇଁ ବି ଯାଉନଥିଲେ। ଆଉ ଏବେ ହସ୍ପିଟାଲକୁ ପ୍ରସବ କରିବା ପାଇଁ ଆଶା ଦିଦି ସହିତ 102 ଗାଡ଼ିରେ ନେଇକି ଯାଉଛି। ସାର ସେତେବେଳେ ପାଇଖାନା ନଥିଲା, ଏବେ ଘର ଘର ବୁଲି ବୁଝେଇ ଅଙ୍ଗନବାଡ଼ି ଆଶା ସବୁ ମିଶିକି ବୁଲି ବୁଲି ଘର ଘର ବୁଝେଇ ପାଇଖାନା ବ୍ୟବହାର କରିବା ପାଇଁ, ଝାଡ଼ା ନଯିବା ପାଇଁ, ବାହାର ନଦୀ ପୋଖରୀ ନଯିବା ପାଇଁ ଘର ଘର ପାଇଖାନା ବ୍ୟବହାର କରିବା ପାଇଁ, ଝାଡ଼ା ନଯିବା ପାଇଁ ବାହାର ନଦୀ ପୋଖରୀ ନଯିବା ପାଇଁ ଘର ଘର ପାଇଖାନା ବ୍ୟବହାର।

0: ପ୍ରତ୍ୟେକ ଘର ପାଖରେ ଶୌଚାଳୟଟି ହେଇଯାଇଛି। ମା ଭଉଣୀ ମାନେ ଶୌଚାଳୟ ବ୍ୟବହାର କରୁଛନ୍ତି। ଶୌଚାଳୟକୁ ଗଲାବେଳେ ପାଦରେ ଚପଲ ମାଡ଼ିକିରି ଯାଉଛନ୍ତି। ଆସିଲା ପରେ ପରେ ଖାଇବା ଆଗରୁ ଖାଇସାରିଲା ପରେ ପରେ ପ୍ରତ୍ୟେକ ଥର ହାତ ସାବୁନ ଲଗେଇକି ପରିଷ୍କାର କରି ଛଅଟା ପଦ୍ଧତିରେ ହାତ ଧୁଆଧୁଇ କଲା ପରେ ଆମେ ଅନୁଭବ ଯାହା କରୁଛୁ ଯେ ଅନେକ ରୋଗ ବୈରାଗ ଦାଉରୁ ଆମେ ସୁସ୍ଥତା ଅନୁଭବ କରୁଛୁ।
1: ପାନୀୟ ଜଳର ବ୍ୟବସ୍ଥାରେ କିଭଳି ସ୍ୱଚ୍ଛତା ଆସିଛି?
0: ପାନୀୟ ଜଳର ବ୍ୟବସ୍ଥା ଏବେ ଆମେ ସମସ୍ତେ ନଳକୂଅ ପାଣି ପିଉଛନ୍ତି। ନଳକୂଅ ଅବଶ୍ୟ ଦୁଇ ତିନିଟା ଗାଁରେ ହେଇଯାଇଛି, ତଥାପି ଯେଉଁମାନଙ୍କର ନଳକୂଅ ନାହିଁ ସେମାନେ କୂଅ ଗୁଡ଼ାକରେ ବି ବ୍ଲିଚିଂ ପାଉଡର ପକାଉଛନ୍ତି, ନହେଲେ କ୍ଲୋରିନ୍ ବଟିକା ବ୍ୟବହାର କରୁଛନ୍ତି, ହେଲୋଜେନ୍ ବଟିକା ବ୍ୟବହାର କରୁଛନ୍ତି, ଯାହାଫଳରେ ବିଗତ ଦିନମାନଙ୍କରେ ଯେଉଁ ତରଳ ଝାଡ଼ା ବାନ୍ତି ହେଉଥିଲା କମସେ କମ୍ ସେହି ରୋଗ ବୈରାଗ ଦାଉରୁ ଆମେ ଏବେ ସୁସ୍ଥତା ଅନୁଭବ କରୁଛନ୍ତି। ସେ ରୋଗ ଆଉ ଏବେ ଏଠି ଦେଖାଯାଉନାହିଁ। ଯେବେଠୁ ସ୍ୱଚ୍ଛ ଭାରତ ମିଶନ ଆରମ୍ଭ ହେଲାଣି ପ୍ରାୟ ପ୍ରତ୍ୟେକ ଘର ପାଖରେ ଶୌଚାଳୟଟିଏ କମସେ କମ୍ ହେଇଯାଇଛି। ମା ଭଉଣୀମାନେ ସବୁ ଶୌଚାଳୟ ବ୍ୟବହାର କରୁଛନ୍ତି। ଆଉ ସଚେତନର ବାର୍ତ୍ତା ଅଙ୍ଗନବାଡ଼ି ଦିଦି ଆଶା ଦିଦିମାନଙ୍କ ଜରିଆରେ କିମ୍ବା ବିଭିନ୍ନ ଲୋକକଳା ପାଲା ଦାସକାଠିଆ ଚାଙ୍ଗୁ ଛଉ ମାଧ୍ୟମରେ ପ୍ରଚାର ପ୍ରସାର ଯୋଗୁଁ ଏବେ ଅନେକ ଲୋକ ସଚେତନ ହେଇଗଲେ। ଯେମିତିକି ପଚାଶ ଆଡ଼େ ବାସି ଯାଇଥିବା, ନଷ୍ଟ ହେଇଥିବା, ପଚିଶଡ଼ି ଯାଇଥିବା କିମ୍ବା ମାଛି ବୁଛିବା ଜିନିଷ କେହି ଖାଉନାହାନ୍ତି। ସେମିତି ନଈ ନାଳ କୂଅ ପୋଖରୀ ବିଲ ଝରଣା ଗଡ଼ିଆ ବାମ୍ଫି ଉଠୁ ପାଣି ନ ପିଇ ସାବଧାନ ହେଇକି ଏବେ ନଳକୂଅ ପାଣି ପିଉଛନ୍ତି, ନହେଲେ କ୍ଲୋରିନ୍ ବଟିକା ହେଲୋଜେନ୍ ବଟିକା କିମ୍ବା କୂଅ ପାଣି ପିଇଲେ ବି ତାକୁ ବିଶୋଧନ କରି ବ୍ଲିଚିଂ ପାଉଡର ଦେଇକି ଆପେ କରୁଛନ୍ତି। କାରଣ ଆମ ବାପୁଜୀ ଯେଉଁ ସ୍ୱପ୍ନ ଦେଖିଥିଲେ ସେ ସ୍ୱପ୍ନ ଆସ୍ତେ ଆସ୍ତେ ସାକାର ହେବା ପାଇଁ ଯାଉଛି। ଗୀତ ଆକାରରେ ମୁଁ ଗାଉଛି। ଗାନ୍ଧୀ

0: ଆମେ କରିଛୁ, ମହାପ୍ରଭୁଙ୍କ ଆଶୀର୍ବାଦରୁ ହିଁ ସବୁ।
1: ରଥଯାତ୍ରା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନୀତି ନିର୍ଘଣ୍ଟ ତାଲିକା ଚୂଡ଼ାନ୍ତ କରାଯାଇଛି। ସକାଳ 9ଟାରେ ରଥ ପ୍ରତିଷ୍ଠା, 9:30ରୁ 12:30 ପର୍ଯ୍ୟନ୍ତ ପହଣ୍ଡି, ମଧ୍ୟାହ୍ନ 2-3 ମଧ୍ୟରେ ଛେରାପହଁରା, ପରେ ଅପରାହ୍ନ 4:00 ରଥଟଣା ଆରମ୍ଭ ହେବ। ବିଶ୍ୱ କଲ୍ୟାଣ ପାଇଁ ବର୍ଷକରେ ଥରେ ନବଦିନାତ୍ମକ ଯାତ୍ରା କରୁଥିବା ମହାପ୍ରଭୁ ଶ୍ରୀଜଗନ୍ନାଥ, ବଡ଼ ଭାଇ ବଳଭଦ୍ର, ଭଉଣୀ ସୁଭଦ୍ରା, ଶ୍ରୀ ସୁଦର୍ଶନଙ୍କୁ ସାଥିରେ ଧରି ଶ୍ରୀଗୁଣ୍ଡିଚା ମନ୍ଦିରକୁ ଯିବାର ପରମ୍ପରା ଓ ରୀତିନୀତିରେ ମାନବୀୟ ଲୀଳାର ପ୍ରତିଫଳନ ଦେଖିବାକୁ ମିଳିଥାଏ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଆଜି ଶ୍ରୀଜଗନ୍ନାଥ ମନ୍ଦିର ଡିଜିଟାଲ ହୁଣ୍ଡି ସମର୍ପଣ ୱେବ୍ ପୋର୍ଟାଲ ଏବଂ ମୋବାଇଲ୍ ଆପ୍ର ଶୁଭାରମ୍ଭ କରିଛନ୍ତି। ପୁରୀ ଶ୍ରୀଜଗନ୍ନାଥ ପ୍ରଶାସନ କାର୍ଯ୍ୟାଳୟଠାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଏହା ଅତ୍ୟାଧୁନିକ, ସହଜ, ସ୍ୱଚ୍ଛ ଓ ସମୟୋପଯୋଗୀ ବ୍ୟବସ୍ଥା। ଭାରତୀୟ ରେଳବାଇର ନେଟୱର୍କକୁ ଆହୁରି 145 କିଲୋମିଟର ସମ୍ପ୍ରସାରିତ କରିବା ଲକ୍ଷ୍ୟରେ କେନ୍ଦ୍ର କ୍ୟାବିନେଟ୍ ଆଜି ଓଡ଼ିଶା ଏବଂ ଝାଡ଼ଖଣ୍ଡର 4 ଜିଲ୍ଲାରେ 2 ମଲ୍ଟିଟ୍ରାକିଂ ପ୍ରକଳ୍ପକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି। ଏହି ପ୍ରକଳ୍ପ ମଧ୍ୟରେ ଓଡ଼ିଶାରେ ପାରାଦୀପ ହରିଦାସପୁର ଦୋହରୀକରଣ ଏବଂ ଝାଡ଼ଖଣ୍ଡରେ ରାଜଖରସୁଆଁ ଡାଙ୍ଗପୋଷି ଚତୁର୍ଥ ଲାଇନ୍ ରହିଛି। ପ୍ରାୟ 3,907 କୋଟି ଟଙ୍କାର ବ୍ୟୟ ଅଟକଳ ସହ ଏହି ପ୍ରକଳ୍ପଗୁଡ଼ିକୁ 2030-31 ଆର୍ଥିକ ବର୍ଷ ଶେଷ ସୁଦ୍ଧା ପୂର୍ଣ୍ଣ କରିବାକୁ ଲକ୍ଷ୍ୟ ରଖାଯାଇଛି ବୋଲି କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ କହିଛନ୍ତି।

ଓ ଇକ୍ରିସାଟ୍ର ମିଳିତ ଉଦ୍ୟମରେ ରାଜ୍ୟର 5 ଜିଲ୍ଲାରେ କୃଷି ଯନ୍ତ୍ରପାତି ବ୍ୟବହାର କରିବାକୁ ପ୍ରୋତ୍ସାହନ ପ୍ରଦାନ କରାଯାଉଛି। ନବରଙ୍ଗପୁର ମହିଳା ସ୍ନାତକ ମହିଳା ମହାବିଦ୍ୟାଳୟରେ ଇନୋଭେସନ୍ ଏବଂ ଷ୍ଟାର୍ଟଅପ୍ ପ୍ରତିଯୋଗିତା 2026 ସମ୍ପର୍କିତ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ଛାତ୍ରୀମାନଙ୍କୁ ଅଭିନବ ଚିନ୍ତାଧାରା, ବ୍ୟବସାୟିକ ସମ୍ଭାବନା ଓ ନୂତନ ଉଦ୍ଭାବନକୁ ବ୍ୟବହାରିକ ରୂପ ଦେବା ନେଇ ସଚେତନ କରାଯାଇଥିଲା। ଜନଗଣନା 2027 ପାଇଁ ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାସ୍ତରୀୟ ଜନଗଣନା ପୁସ୍ତିକା ପ୍ରସ୍ତୁତି ଲାଗି ଦୁଇଦିନିଆ ଶିବିର ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ଅଞ୍ଜଳିନା ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଶିବିରରେ 120 ଜଣ ଅଂଶଗ୍ରହଣ କରିଥିଲେ। ମେରା ୟୁବା ଭାରତ ରାୟଗଡ଼ା ପକ୍ଷରୁ ଆଜି ଜିଲ୍ଲା ପରାମର୍ଶଦାତା କମିଟି ବୈଠକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟସ୍ଥିତ ସଦ୍ଭାବନା ଗୃହରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ମେରା ୟୁବା ଭାରତର ବିଭିନ୍ନ ବିକାଶମୂଳକ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା ହୋଇଥିଲା। ଅନୁଷ୍ଠାନ ପକ୍ଷରୁ ଜିଲ୍ଲାସ୍ତରରେ କ୍ରୀଡ଼ା, ସାଂସ୍କୃତିକ ତଥା ବିଭିନ୍ନ ଦକ୍ଷତା ଆଧାରିତ ପ୍ରତିଯୋଗିତା ଆୟୋଜନ କରି ପ୍ରତିଭାବାନ ଯୁବକ ଯୁବତୀଙ୍କୁ ଚିହ୍ନଟ କରାଯିବା ନେଇ ନିଷ୍ପତ୍ତି ହୋଇଥିଲା। ନୟାଗଡ଼ ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ର ପରିସରରେ ରଥ ପାଇଁ ଗଛଟି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ରଥ ନିର୍ମାଣ ପାଇଁ ବ୍ୟବହୃତ ଫାଶି, ଅସନ, ଧୌରା ଗଛର ଅଭାବ ଦୃଷ୍ଟିରେ ରଖି ଏହି କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି। ଜିଲ୍ଲାପାଳ ମଧୁମିତା ରଥଙ୍କ ସମେତ ପ୍ରଶାସନ, ବନଖଣ୍ଡ ବିଭାଗ ଅଧିକାରୀମାନଙ୍କ ଉପସ୍ଥିତିରେ ଚାରା ବଣ୍ଟନ କରାଯାଇଥିଲା। ଯୁବପିଢ଼ିଙ୍କ ବିକାଶରେ ଦକ୍ଷତାର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଏନେଇ ପ୍ରତିବର୍ଷ ଆଜିର ଦିନରେ ବିଶ୍ୱ ଯୁବ ଦକ୍ଷତା ଦିବସ ପାଳନ କରାଯାଉଛି। ଚଳିତ ବର୍ଷ ଏହି ଦିବସର ବିଷୟବସ୍ତୁ ରହିଛି

0: ଗ୍ରାମାଞ୍ଚଳରେ ରହୁଥିବା ଯୁବକ ଯୁବତୀଙ୍କୁ ସେମାନଙ୍କ ପସନ୍ଦ ଅନୁଯାୟୀ ବିଭିନ୍ନ ପ୍ରସଙ୍ଗରେ ତାଲିମ ପ୍ରଦାନର ବ୍ୟବସ୍ଥା ରହିଛି। ଏହାଦ୍ୱାରା ସେମାନେ ଆର୍ଥିକ ଦିଗରୁ ସଶକ୍ତ ହେବା ସହିତ ପରିବାରର ଅର୍ଥନୈତିକ ଅଭିବୃଦ୍ଧିରେ ସହଯୋଗ ପ୍ରଦାନ କରିପାରିବେ, ଏପରିକି ଦେଶର ଅର୍ଥନୈତିକ କ୍ଷେତ୍ରକୁ ସେମାନଙ୍କର ଦକ୍ଷତା ଅଧିକ ସଫଳତା ପ୍ରଦାନ କରିପାରିବ। ଏହି ମିଶନ ଅଧୀନରେ କାର୍ଯ୍ୟକାରୀ ହେଉଥିବା ଯୋଜନାଗୁଡ଼ିକ ହେଉଛି ପ୍ରଧାନମନ୍ତ୍ରୀ କୌଶଳ ବିକାଶ ଯୋଜନା, ଜନଶିକ୍ଷା ସଂସ୍ଥାନ, ଜାତୀୟ ଶିକ୍ଷାର୍ଥୀ ପ୍ରୋତ୍ସାହନ ଯୋଜନା ଏବଂ ଶିଳ୍ପ ତାଲିମ ପ୍ରତିଷ୍ଠାନରେ କାରିଗର ତାଲିମ ଯୋଜନା। ପ୍ରଧାନମନ୍ତ୍ରୀ କୌଶଳ ବିକାଶ ଯୋଜନା ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରଣାଳୟର ଏକ ପ୍ରମୁଖ ସ୍ୱଳ୍ପକାଳୀନ ଦକ୍ଷତା ବିକାଶ ପଦକ୍ଷେପ। ଚାରୋଟି ପର୍ଯ୍ୟାୟରେ ଏହାକୁ କାର୍ଯ୍ୟକାରୀ କରାଯାଇଥାଏ। ଏହି ଯୋଜନାର ଚତୁର୍ଥ ପର୍ଯ୍ୟାୟ ଅଧୀନରେ ଗତ ମାର୍ଚ୍ଚ ମାସ ଶେଷ ସୁଦ୍ଧା 737 ଜିଲ୍ଲାରେ 38 କ୍ଷେତ୍ରରେ 37,24,000 ଯୁବବର୍ଗଙ୍କୁ ତାଲିମ ପ୍ରଦାନ କରାଯାଇଛି। ଏହି ସମୟ ମଧ୍ୟରେ 16,900 ଅଧିକ ପ୍ରତିଷ୍ଠାନ ପ୍ରଧାନମନ୍ତ୍ରୀ କୌଶଳ ବିକାଶ ଯୋଜନାକୁ କାର୍ଯ୍ୟକାରୀ କରିଛନ୍ତି। ବିଦ୍ୟାଳୟ, ଉଚ୍ଚଶିକ୍ଷା ପ୍ରତିଷ୍ଠାନ ଏବଂ ITIଗୁଡ଼ିକରେ 6,800 ଅଧିକ ଦକ୍ଷତା କେନ୍ଦ୍ର ପ୍ରସ୍ତୁତ କରାଯାଇଛି। ସେଭଳି ଜନଶିକ୍ଷା ସଂସ୍ଥାନ ବ୍ୟବସ୍ଥା ମାଧ୍ୟମରେ ଅଣସାକ୍ଷର, ନବସାକ୍ଷର ଏବଂ ବିଦ୍ୟାଳୟ ଛାଡ଼ୁଥିବା ଛାତ୍ରଛାତ୍ରୀଙ୍କୁ ଅନ୍ତର୍ଭୁକ୍ତ କରାଯାଉଛି। ସମ୍ପ୍ରଦାୟ ଆଧାରିତ ଦକ୍ଷତା ବିକାଶ କାର୍ଯ୍ୟକ୍ରମକୁ ଏଥିରେ ପ୍ରୋତ୍ସାହନ ପ୍ରଦାନ କରାଯାଉଛି। 2018 ମସିହାରୁ ଗତ ମାର୍ଚ୍ଚ ମାସ ଶେଷ ସୁଦ୍ଧା ଏହି ବ୍ୟବସ୍ଥା ଅଧୀନରେ ମୋଟ 36,48,992 ହିତାଧିକାରୀଙ୍କୁ ତାଲିମ ପ୍ରଦାନ କରାଯାଇଛି। ଏଥିରେ ସିଲେଇ, ଏମ୍ବ୍ରୋଡେରୀ, ହସ୍ତଶିଳ୍ପ, ଖାଦ୍ୟ ପ୍ରକ୍ରିୟାକରଣ ଏବଂ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସେବା ଅନ୍ତର୍ଭୁକ୍ତ। ଏହି ସମୟ ମଧ୍ୟରେ 26,720 ଜନଜାତି ସମ୍ପ୍ରଦାୟର ଯୁବଗୋଷ୍ଠୀଙ୍କୁ ପଞ୍ଜୀକୃତ କରାଯିବା ସହ ତାଲିମ ପ୍ରଦାନ କରାଯାଇସାରିଛି। ଡିସେମ୍ବର 2024 ପରଠାରୁ ଏହି ବ୍ୟବସ୍ଥା ଅଧୀନରେ ପ୍ରସ୍ତୁତ ଉତ୍ପାଦଗୁଡ଼ିକୁ ଉଦ୍ୟମ କାର୍ଟ ପୋର୍ଟାଲ ମାଧ୍ୟମରେ ବିକ୍ରିବଟା କରାଯାଉଛି। ଫଳରେ କାରିଗର ଏବଂ କ୍ଷୁଦ୍ର ଉଦ୍ୟୋଗୀ ସିଧାସଳଖ କ୍ରେତାଙ୍କ ସହ ସଂଯୋଗ ହେବାର ସୁବିଧା ପାଇପାରୁଛନ୍ତି। ଜାତୀୟ ଶିକ୍ଷାର୍ଥୀ ପ୍ରୋତ୍ସାହନ ଯୋଜନା ଗତ 2016 ଅଗଷ୍ଟ ମାସରୁ କାର୍ଯ୍ୟକାରୀ କରାଯାଇଛି।
1: ଆରମ୍ଭ କରାଯାଇଛି। ଜିଲ୍ଲାପାଳ ମଧୁମିତା ରଥଙ୍କ ସମେତ ପ୍ରଶାସନ ଓ ବନଖଣ୍ଡ ବିଭାଗ ଅଧିକାରୀମାନଙ୍କ ଉପସ୍ଥିତିରେ ଚାରା ବଣ୍ଟନ କରାଯାଇଥିଲା। ଯୁବପିଢ଼ିଙ୍କ ବିକାଶରେ ଦକ୍ଷତାର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଏହି ପ୍ରତିବର୍ଷ
0: ଏହି ଯୋଜନା ଅଧୀନରେ 54,41,000 ଅଧିକ ଛାତ୍ରଛାତ୍ରୀ ବିଭିନ୍ନ କ୍ଷେତ୍ରରେ ନିୟୋଜିତ ହୋଇପାରିଛନ୍ତି। ଘରୋଇ ଶିଳ୍ପ ପାଇଁ ବିଭିନ୍ନ ବାଣିଜ୍ୟିକ କ୍ଷେତ୍ରଗୁଡ଼ିକରେ ଦକ୍ଷ ମାନବ ସମ୍ବଳ ସୁନିଶ୍ଚିତ କରିବା ଲକ୍ଷ୍ୟ ନେଇ 1950 କାରିଗର ତାଲିମ ଯୋଜନା କାର୍ଯ୍ୟକାରୀ ହୋଇଆସୁଛି। ଶିକ୍ଷିତ ଯୁବକ ଯୁବତୀଙ୍କୁ ନିଯୁକ୍ତି ଯୋଗ୍ୟ ତାଲିମ ପ୍ରଦାନ ମାଧ୍ୟମରେ ବେକାରୀ ହ୍ରାସ ପାଇଁ ଲକ୍ଷ୍ୟ ରଖାଯାଇଛି। ଦେଶବ୍ୟାପୀ 14,688 ଶିଳ୍ପ ତାଲିମ ପ୍ରତିଷ୍ଠାନ ମାଧ୍ୟମରେ ଏହି ଯୋଜନା ଅଧୀନରେ 169 ପାଠ୍ୟକ୍ରମରେ ତାଲିମ ପ୍ରଦାନ କରାଯାଉଛି। ଦକ୍ଷତା ଭାରତ ମିଶନ ମାଧ୍ୟମରେ ମହିଳାଙ୍କର ଭାଗିଦାରୀକୁ ମଧ୍ୟ ପ୍ରାଥମିକତା ପ୍ରଦାନ କରାଯାଉଛି। ବିଭିନ୍ନ କ୍ଷେତ୍ରରେ ମହିଳା ଆତ୍ମନିର୍ଭର

ବନ୍ଧୁ ଏତେବେଳେ ଯାଏ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ବ୍ରହ୍ମପୁର କେନ୍ଦ୍ରରୁ। ସମୟ ଷ୍ଟୁଡିଓ ଘରେ ରାତି 7ଟା। ଆସନ୍ତୁ ଶୁଣିବା ଓଡ଼ିଆ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। ପ୍ରଥମେ କଥାଚିତ୍ର ରିମଝିମ୍ ବର୍ଷା ଗୀତଟିକୁ ଗାଇଛନ୍ତି ଶକ୍ତି ମିଶ୍ର ଏବଂ ଶୈଳଭାମା ଅରବିନ୍ଦ ପଣ୍ଡାଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ ନିଜାମଙ୍କ ରଚନାରୁ।

ମାଧ୍ୟମରେ ବେକାରୀ ହ୍ରାସ ପାଇଁ ଲକ୍ଷ୍ୟ ରଖାଯାଇଛି। ଦେଶବ୍ୟାପୀ 14,688 ଶିଳ୍ପ ତାଲିମ ପ୍ରତିଷ୍ଠାନ ମାଧ୍ୟମରେ ଏହି ଯୋଜନା ଅଧୀନରେ 169 ପାଠ୍ୟକ୍ରମରେ ତାଲିମ ପ୍ରଦାନ କରାଯାଉଛି।

ପରବର୍ତ୍ତୀ ଗୀତଟିକୁ ଗାଇଛନ୍ତି ସୌରିନ୍ ଭଟ୍ଟ, ପ୍ରେମାନନ୍ଦଙ୍କ ସଙ୍ଗୀତ ନିର୍ଦ୍ଦେଶନା, ଅରୁଣ ମନ୍ତ୍ରୀଙ୍କ ରଚନାରୁ, କଥାଚିତ୍ର ବର୍ଷା ଛିଟା।

ଏଥରର କଥାଚିତ୍ର କାହ୍ନା ଗୀତଟିକୁ ଗାଇଛନ୍ତି ଶେଖର ଘୋଷ ଏବଂ ସେବା ମହାପାତ୍ର ବାସୁଦେବ ରଥଙ୍କ ରଚନାରୁ, ବନବିହାରୀ ପଣ୍ଡାଙ୍କ ରଚନାରୁ।

0: କେନ୍ଦ୍ର କ୍ୟାବିନେଟ୍ ଆଜି ଉତ୍ତରପ୍ରଦେଶରେ 19 ନମ୍ବର ଜାତୀୟ ରାଜପଥ ଏବଂ ବାରାଣସୀ ରିଙ୍ଗ୍ ରୋଡ୍ ମଧ୍ୟରେ 46 କିଲୋମିଟରରୁ ଉର୍ଦ୍ଧ 6 ଲେନ୍ ବିଶିଷ୍ଟ ଗ୍ରୀନ୍ ଫିଲ୍ଡ ଏଲିଭେଟେଡ୍ କରିଡରକୁ ମଞ୍ଜୁରୀ ଦେଇଛନ୍ତି। ନୂଆଦିଲ୍ଲୀରେ ସାମ୍ବାଦିକମାନଙ୍କୁ ସୂଚନା ଦେଇ ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି, ଏହି ପ୍ରକଳ୍ପ ପାଇଁ ମୋଟ 14,400 କୋଟିରୁ ଉର୍ଦ୍ଧ ଟଙ୍କା ଖର୍ଚ୍ଚ ହେବ। ଏହା ଜାତୀୟ ରାଜପଥ 19 ଏବଂ ବାରାଣସୀ ରିଙ୍ଗ୍ ରୋଡ୍ ମଧ୍ୟରେ ସିଧାସଳଖ ସଂଯୋଗ ସ୍ଥାପନ କରିବ, ଯାହାଦ୍ୱାରା ସହରରେ ଭିଡ଼ କମିବା ସହ ଯାତାୟାତରେ ସୁଧାର ଆସିବ। ସେହି ଅଞ୍ଚଳରେ ହାରାହାରି ଯାତ୍ରା ସମୟ ପ୍ରାୟ 60 ମିନିଟ୍ରୁ କମି 20 ମିନିଟ୍ ହେବା ଆଶା କରାଯାଉଛି। ଶ୍ରୀ ବୈଷ୍ଣବ କହିଛନ୍ତି, ଏହି ପ୍ରକଳ୍ପ ପ୍ରମୁଖ ଧାର୍ମିକ, ଶିକ୍ଷାଗତ ଏବଂ ସାଂସ୍କୃତିକ ସ୍ଥଳଗୁଡ଼ିକୁ ଯିବା ଆସିବା ସହଜ କରିବ। ବାରାଣସୀ ସହରର ଭିଡ଼ କମାଇବା ପାଇଁ ଉତ୍ତରପ୍ରଦେଶରେ ବରୁଣା ନଦୀ କୂଳେ କୂଳେ ଜାତୀୟ ରାଜପଥ 31 ଏବଂ ବାରାଣସୀ ରିଙ୍ଗ୍ ରୋଡ୍କୁ ସଂଯୋଗ କରୁଥିବା 43 କିଲୋମିଟରରୁ ଉର୍ଦ୍ଧ 6 ଏବଂ 4 ଲେନ୍ ବିଶିଷ୍ଟ ଏଲିଭେଟେଡ୍ କରିଡର ବିକାଶକୁ ମଧ୍ୟ କେନ୍ଦ୍ର କ୍ୟାବିନେଟ୍ ଅନୁମୋଦନ କରିଛନ୍ତି। ଏହି ପ୍ରକଳ୍ପ ପାଇଁ ମୋଟ 10,988 କୋଟିରୁ ଉର୍ଦ୍ଧ ଟଙ୍କାର ବ୍ୟୟ ଅଟକଳ କରାଯାଇଛି। ଏହି ପ୍ରକଳ୍ପ ଜାତୀୟ ରାଜପଥ 31 ଏବଂ କାଶୀ ରେଳ ଷ୍ଟେସନ ମଧ୍ୟରେ ଯାତ୍ରା ସମୟକୁ ପ୍ରାୟ 40 ମିନିଟ୍ରୁ 20 ମିନିଟ୍କୁ ହ୍ରାସ କରିବ। ଶ୍ରୀ ବୈଷ୍ଣବ କହିଛନ୍ତି, ଭାରତ ସେମି କଣ୍ଡକ୍ଟର ଡିଜାଇନ୍ ଏବଂ ବିନିର୍ମାଣ ପରିସଂସ୍ଥାକୁ ସୁଦୃଢ଼ କରିବା ପାଇଁ କ୍ୟାବିନେଟ୍ 1,27,500 କୋଟି ଟଙ୍କାର ବ୍ୟୟ ବରାଦ ସହ ସେମିକନ 2.0କୁ ଅନୁମୋଦନ କରିଛନ୍ତି। ସେ କହିଛନ୍ତି, ସେମିକନ 1.0ର ସଫଳତାକୁ ଭିତ୍ତି କରି ଭାରତକୁ ବିଶ୍ୱ ସେମିକଣ୍ଡକ୍ଟର ମାନଚିତ୍ରରେ ସ୍ଥାପିତ କରିବା ପାଇଁ ସରକାରଙ୍କ ପ୍ରତିବଦ୍ଧତାକୁ ଏହି ଯୋଜନା ଆହୁରି ଆଗକୁ ନେବାର ଲକ୍ଷ୍ୟ ରଖିଛି। କେନ୍ଦ୍ର କ୍ୟାବିନେଟ୍ 62,500 କୋଟି ଟଙ୍କାର ବ୍ୟୟ ବରାଦ ସହ ମୋବାଇଲ୍ ଫୋନ୍ ବିନିର୍ମାଣ ଯୋଜନାକୁ ମଧ୍ୟ ଅନୁମୋଦନ କରିଛି। ଏହି ଯୋଜନା ଆସନ୍ତା 5 ବର୍ଷ ପର୍ଯ୍ୟନ୍ତ କାର୍ଯ୍ୟକାରୀ ହେବ। ଦେଶରେ ମୋବାଇଲ୍ ଉତ୍ପାଦନ ପାଇଁ ଏହି ଯୋଜନା ଅଧୀନରେ 2.5%-5% ପର୍ଯ୍ୟନ୍ତ ପ୍ରୋତ୍ସାହନ ପ୍ରଦାନ କରାଯିବ। ଯୋଜନା ଅବଧି ମଧ୍ୟରେ ପ୍ରାୟ 39 ଲକ୍ଷ କୋଟି ଟଙ୍କାର ମୋବାଇଲ୍ ଫୋନ୍ ଉତ୍ପାଦନ କରାଯିବାର ଆଶା କରାଯାଉଛି। ଏହାଦ୍ୱାରା ପ୍ରାୟ 60,000 ପ୍ରତ୍ୟକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହେବାର ସମ୍ଭାବନା ରହିଛି ବୋଲି ଶ୍ରୀ ବୈଷ୍ଣବ କହିଛନ୍ତି।
1: ମୋବାଇଲ୍ ଫୋନ୍ ମ୍ୟାନୁଫ୍ୟାକ୍ଚରିଂ ସ୍କିମ୍ ଏସ୍ଏମ୍ଇ 62,500 କରୋଡ଼ ରୁପିଜ୍ କା ଲେଆଉଟ୍। ଆପ୍ ସବ୍ ଜାଣତେ କି ଇନ୍ 10 ବର୍ଷୋଁ ମେଁ मैसिव चेंज आया इलेक्ट्रॉनिक्स मैन्युफैक्चरिंग में। 7 गुना मैन्युफैक्चरिंग बढ़ी, प्रोडक्शन बढ़ा और 11 गुना एक्सपोर्ट बढ़ा 2014 के कंपैरिजन में। और भारत जो मोबाइल फोन इम्पोर्टर था, आज नेट एक्सपोर्टर बन गया है और सेकंड लार्जेस्ट मैन्युफैक्चरर बन गया है भारत मोबाइल फोन का।
0: ଏତଦ୍ବ୍ୟତୀତ କେନ୍ଦ୍ର କ୍ୟାବିନେଟ୍ ଓଡ଼ିଶା ଏବଂ ଝାଡ଼ଖଣ୍ଡର 4 ଜିଲ୍ଲାକୁ ଅନ୍ତର୍ଭୁକ୍ତ କରିଥିବା 2 ବହୁମୁଖୀ ରେଳ ପ୍ରକଳ୍ପକୁ ଅନୁମୋଦନ କରିଛନ୍ତି, ଯାହା ରେଳ ନେଟୱାର୍କକୁ 145 କିଲୋମିଟର ସମ୍ପ୍ରସାରିତ କରିବ। ଏହି ପ୍ରକଳ୍ପ ଅଧୀନରେ ଓଡ଼ିଶାର ପାରାଦୀପ ଫରିଦାସପୁର ରେଳ ଲାଇନ୍ର ଦୋହରୀକରଣ ଏବଂ ଝାଡ଼ଖଣ୍ଡର ରାଜଖରସୁଆଁ ଡାଙ୍ଗୁଆପୋଷି ଚତୁର୍ଥ ରେଳ ଲାଇନ୍ର ନିର୍ମାଣ କାର୍ଯ୍ୟ କରାଯିବ। ପ୍ରାୟ 3,907 କୋଟି ଟଙ୍କା ବ୍ୟୟ ଅଟକଳରେ ଏହି ପ୍ରକଳ୍ପଗୁଡ଼ିକ 2030-31 ଆର୍ଥିକ ବର୍ଷ ସୁଦ୍ଧା ସମ୍ପୂର୍ଣ୍ଣ ହେବାର ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ବ୍ୟାପକ ଅର୍ଥନୈତିକ ଏବଂ ବାଣିଜ୍ୟିକ ଚୁକ୍ତିର ପ୍ରଥମ ଦିନରେ ଭାରତର ବିଭିନ୍ନ ପ୍ରାନ୍ତରୁ ଯୁକ୍ତରାଜ୍ୟ ୟୁକେକୁ 140 ନିୟୁତ ଡଲାର ମୂଲ୍ୟର ସାମଗ୍ରୀ ରପ୍ତାନୀ କରାଯାଇଛି। ଆଜି ନୂଆଦିଲ୍ଲୀରେ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି ବାଣିଜ୍ୟ ଏବଂ ଶିଳ୍ପ ମନ୍ତ୍ରଣାଳୟର ସଚିବ ରାଜେଶ ଅଗ୍ରୱାଲ କହିଛନ୍ତି, ଏହି ଚୁକ୍ତି ସମ୍ପର୍କ

ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଡକ୍ଟର ଜୟଶଙ୍କର କହିଛନ୍ତି ଏହି ବୈଠକରେ ସେମାନେ ସ୍ୱଚ୍ଛ ଏବଂ ସବୁଜ ଶକ୍ତି ପ୍ରଯୁକ୍ତି ବିଦ୍ୟା କ୍ଷେତ୍ରରେ ଗବେଷଣାର ସୁଯୋଗଗୁଡ଼ିକ ଉପରେ ଆଲୋଚନା କରିଛନ୍ତି। ଏତଦ୍ବ୍ୟତୀତ ନବସୃଜନ ହବ୍, ଷ୍ଟାର୍ଟଅପ୍ ଏବଂ ହୋରାଇଜନ୍ ୟୁରୋପ ସହ ଯୋଡ଼ି ହେବା ସମ୍ପର୍କରେ ମଧ୍ୟ ମତ ବିନିମୟ ହୋଇଛି। ଦୁଇଦିନିଆ ବେଲ୍ଜିୟମ୍ ଗସ୍ତ ସମୟରେ ଡକ୍ଟର ଜୟଶଙ୍କର ବ୍ରସେଲ୍ସରେ ବେଲ୍ଜିୟମ୍ ଉପପ୍ରଧାନମନ୍ତ୍ରୀ ତଥା ବୈଦେଶିକ ମନ୍ତ୍ରୀ ମାକ୍ସିମ୍ ପ୍ରୋଭଟ୍ଙ୍କ ସହ ମିଳିତ ଭାବେ ଭାରତ ବେଲ୍ଜିୟମ୍ ରଣନୈତିକ ଆଲୋଚନାରେ ସହ ଅଧ୍ୟକ୍ଷତା କରିଛନ୍ତି। ବୈଠକରେ ରାଜନୈତିକ, ଅର୍ଥନୈତିକ, ପୁଞ୍ଜିନିବେଶ, ସ୍ୱଚ୍ଛ ଶକ୍ତି, ପ୍ରତିରକ୍ଷା, ମୋବିଲିଟି ଏବଂ ଫାର୍ମାସ୍ୟୁଟିକାଲ୍ସ କ୍ଷେତ୍ରରେ ସହଯୋଗର ସମୀକ୍ଷା ହୋଇଥିଲା। ଏଥିସହ ବନ୍ଦର, ସାମୁଦ୍ରିକ ବ୍ୟାପାର, ସେମିକଣ୍ଡକ୍ଟର ଏବଂ ଯୋଗାଣ ଶୃଙ୍ଖଳରୁ ବିପଦ ହ୍ରାସ କରିବା ପାଇଁ ବ୍ୟାପକ ସହଯୋଗର ସୁଯୋଗ ଉପରେ ମଧ୍ୟ ଆଲୋଚନା ହୋଇଥିଲା। ଉଭୟ ପକ୍ଷ ପଶ୍ଚିମ ଏସିଆ ସମେତ ବିଶ୍ୱର ଘଟଣାବଳୀ ଉପରେ ନିଜ ନିଜର ମତ ରଖିଥିଲେ। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ ଉପସ୍ଥିତିରେ ଆଜି ନୂଆଦିଲ୍ଲୀରେ ଦିଲ୍ଲୀ ମହାନଗର ନିଗମ ଏମ୍ସିଡି ଏବଂ ଜାତୀୟ ଦୁଗ୍ଧ ବିକାଶ ବୋର୍ଡ ଏନ୍ଡିଡିବି ମଧ୍ୟରେ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ଦିଲ୍ଲୀରେ ଗୋବରର ବୈଜ୍ଞାନିକ ଉପଯୋଗ କରି କମ୍ପ୍ରେସ୍ ବାୟୋଗ୍ୟାସ୍ ପ୍ଲାଣ୍ଟ ପ୍ରତିଷ୍ଠା ପାଇଁ ଏହି ଚୁକ୍ତି ହୋଇଛି। ସହରର ଗୋଶାଳା ଏବଂ ଦୁଗ୍ଧ ଖମାରାଗୁଡ଼ିକରୁ ବାହାରୁଥିବା ବର୍ଜ୍ୟବସ୍ତୁ ଯେପରି ଯମୁନା ନଦୀକୁ ନ ଯାଏ ତାହାକୁ ରୋକିବା ଏହି ପଦକ୍ଷେପର ମୁଖ୍ୟ ଉଦ୍ଦେଶ୍ୟ। ଫିଫା ବିଶ୍ୱକପ୍ ଫୁଟବଲରେ ଆଜି ଆମେରିକାର ଆଟଲାଣ୍ଟାଠାରେ ଦ୍ୱିତୀୟ ସେମିଫାଇନାଲ୍ ମ୍ୟାଚ୍ରେ ଗତଥରର ଚାମ୍ପିୟନ୍ ଆର୍ଜେଣ୍ଟିନା ଏବଂ ଇଂଲଣ୍ଡ ପରସ୍କରକୁ ଭେଟିବେ। ଏହି ମ୍ୟାଚ୍ ଭାରତୀୟ ସମୟ ରାତି 12:30 ସମୟରେ ଆରମ୍ଭ ହେବ। ଗତକାଲି ଟେକ୍ସାସ୍ଠାରେ ଖେଳାଯାଇଥିବା ପ୍ରଥମ ସେମିଫାଇନାଲ୍ ମ୍ୟାଚ୍ରେ ସ୍ପେନ୍ 2-0 ଗୋଲ୍ରେ ଫ୍ରାନ୍ସକୁ ହରାଇ ଫାଇନାଲ୍ରେ ପ୍ରବେଶ କରିଛି। ଆଜି ମ୍ୟାଚ୍ର ବିଜେତା ଆସନ୍ତା 20 ତାରିଖରେ ନ୍ୟୁୟର୍କର ନ୍ୟୁ ଜର୍ସି ଷ୍ଟାଡିୟମ୍ରେ ଫିଫା ବିଶ୍ୱକପ୍ ଫାଇନାଲ୍ରେ ସ୍ପେନ୍କୁ ଭେଟିବ। ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣି ଥରେ। ଦେଶରେ ସେମିକଣ୍ଡକ୍ଟର କ୍ଷେତ୍ରକୁ ସୁଦୃଢ଼ କରିବା ପାଇଁ ସେମିକନ୍ 2.0କୁ କ୍ୟାବିନେଟ୍ର ଅନୁମୋଦନ। ଖର୍ଚ୍ଚ ହେବ 127,000 କୋଟିରୁ ଉର୍ଦ୍ଧ ଟଙ୍କା। ବ୍ୟାପକ ଅର୍ଥନୈତିକ ଏବଂ ବାଣିଜ୍ୟିକ ଚୁକ୍ତିର ପ୍ରଥମ ଦିନରେ ଯୁକ୍ତରାଜ୍ୟ ୟୁକେକୁ ରପ୍ତାନୀ ହେଲା 140 ନିୟୁତ ଡଲାର ମୂଲ୍ୟର ସାମଗ୍ରୀ। ଇରାନ୍ ଉପରେ ଆମେରିକା ପକ୍ଷରୁ ନୌସେନା

0: ସେହିପରି ପିଏମ୍ କିଷାନ ସମ୍ମାନ ନିଧିର 23ତମ କିସ୍ତି ଅଧୀନରେ ରାୟଗଡ଼ 81,000 ଅଧିକ ଚାଷୀଙ୍କ ବ୍ୟାଙ୍କ ଖାତାକୁ ସିଧାସଳଖ ଅର୍ଥ ହସ୍ତାନ୍ତର କରାଯାଇଛି। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲ ଶୁଣିବେ ସମ୍ବଲପୁର ଜିଲ୍ଲା ସମ୍ପର୍କରେ।
1: ଜିଲ୍ଲା ହାଲଚାଲ ଶୁଣିଲେ ରାୟଗଡ଼ା ଜିଲ୍ଲା ସମ୍ପର୍କରେ। ଶ୍ରୋତାବନ୍ଧୁମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ।

0: ଦେଖାଯାଏ ବର୍ତ୍ତମାନ ଯୋଉ ପ୍ରକାର ମାନେ କ୍ଲାଇମେଟ ଏମିତି ଚେଞ୍ଜ ହେଇଯାଇଛି ଯେ ମାନେ ଏବେ ବର୍ଷା ଦିନ ହେଇକିରି ମଧ୍ୟ ଭଲ ଭାବରେ ବର୍ଷା ଟିକେ ହଉନି।
1: ନା, ଆମ ଅଞ୍ଚଳରେ ତ ବହୁତ କମ ବର୍ଷା।
0: ହଁ, ଯୋଉ ପ୍ରକାର ବର୍ଷା ହଉଛି ଏ ବର୍ଷାକୁ ଖରା ହେଇକି ଯୋଉ ଗୁଳୁଗୁଳି ହଉନି କି, ଗୁଳୁଗୁଳିରେ ତ ଥଣ୍ଡା ପାଣି ପିଇଦେଲେ ଧରୁଛି ଟିକେ, ଥଣ୍ଡା ଜ୍ୱର କାଶ ସବୁ ଧରୁଛି ଆଉ।
1: ଜର ଖାସ ଧରୁଛି ଏବେ। ଗଞ୍ଜାମକୁ
0: ହଁ,
1: କୋଭିଡ ଆସିଲାଣି ବୋଲି ଭୟ ଲାଗିଲାଣି ବା।
0: କଣ ହେ ସେଇଟା ଆଉ ଥରେ ଗୋଟେ ଡର ଲାଗିଲାଣି ଏ ଯୋଉ କୋଭିଡ ର ଚିନ୍ତା।
1: ଆନ୍ଧ୍ର ଅଞ୍ଚଳରୁ ଆମର ଗଞ୍ଜାମକୁ ହାଇ ଆଲର୍ଟ ଦେଇଛନ୍ତି ବା, ସମସ୍ତେ ସତର୍କ ରହିବାକୁ ପଡିବ।
0: ନାଇଁ ରହିବାକୁ ପଡିବ ମାନେ ଦେଖ ମାନେ ଗୋଟେ ଭୟ ବାତାବରଣ ତ ଖେଳି ଯାଉଛି। ତା ସହିତ ଆମେ ମଧ୍ୟ ଠିକ ଭାବରେ ସଚେତନତା ନ ରହିଲେ ଅସୁବିଧାର ସମ୍ମୁଖୀନ ହେବା, ଯେମିତି ପୂର୍ବ ବର୍ଷ ଗୁଡାକରେ ହେଇଥିଲା ସେଥିରେ ଯେମିତି।
2: ସେହିପରି ପିଏମ୍ କିଷାନ ସମ୍ମାନ ନିଧିର 23ତମ କିସ୍ତି ଅଧୀନରେ ରାୟଗଡ଼ର 81,000 ଅଧିକ
1: ବୋଲେ ଆମ ପାଇଁ ତ ଆମେ ଜାଗ୍ରତ ରହିବା କଥା, କାହା ପାଇଁ ରହିବା କି? ନିଜ ସ୍ୱାସ୍ଥ୍ୟ, ନିଜ ପରିବାର, ନିଜ ପାଇଁ ବୋଲି ସଚେତନ ରହିବା କଥା।
0: ଠିକ କଥା, ସେ ଯୋଉ କହୁନାହାନ୍ତି କି ନାନୀ, ବେଳୁ ହଁ ସାବଧାନ।
1: ବେଳକୁ ସାବଧାନ
0: ହଁ
1: ହେଇଯାଇଥିବ।
0: ହଁ ସାବଧାନ, ଏବେଠୁ ନ ହବ ନ ସତର୍କ ରହିବ ବେଲେ ଅସୁବିଧାର ସମ୍ମୁଖୀନ ଆମେ ଆଜ୍ଞା ହେବା ଆଉ।
1: ଯେ ବୈଠକରେ କଥାବାର୍ତ୍ତା ହେଉଛେ ଆମେ, ଯେ ଆଜିର ବୈଠକରେ ଆଲୋଚନା କଣ ରଖିଛ?
0: ଆଲୋଚନା ବେଲେ ବୁଝିଲୁ କି ନାନୀ, ଏବେ ତ ଖରିଫ ଋତୁ ଚାଲିଛି ଆଉ ବର୍ଷା ବର୍ଷି ଆସ ମାସ ଦିନଟା, ଆମର ଧାନ ଚାଷ ତ ନିହାତି ହବ, ଚାଷ ଏବେ ତଳି ଘର ପ୍ରସ୍ତୁତି କଲେଣି, କେତେ ତଳି ଘର ଏବେ କେତେ ତଳି ଉଠି ସାରିଲାଣି, କୋଉ କଞ୍ଚ

0: ବିନିଯୋଗ କରୁଛନ୍ତି
1: ଏକ୍ସେସ୍, ମାନେ ଯେତିକି ଦରକାର ଯୋଉ ପରିମାଣ ଦରକାର ତାଠୁ ପ୍ରଚୁର ଅଧିକ ମାତ୍ରାରେ ଯେହେତୁ ରାସାୟନିକ ଆମର ବ୍ୟବହାର କରୁଛନ୍ତି ରାସାୟନିକ ସାର, ସେଥିପାଇଁ ମାଟି ବି ନଷ୍ଟ ହେଇଗଲାଣି, ମାଟି ପୁରା ପଥୁରିଆ ହେଇଗଲା ସବୁ। ଆମେ ଯାହା ଭାବୁଛେ ଚାଷୀଙ୍କର ଯାହା ଗୋଟେ ମନେ ଅଛି ଯେ ମୁଁ ବେଶୀ ସାର ପକେଇଦେଲେ ମୋର ବେଶୀ ଆଦାୟ ହେଇଯିବ, ସେ ଲିମିଟ୍ ସିଏ ହେଇଗଲାଣି। ସିଏ ଆପଣ ଛଅ ବସ୍ତା ମାନେ ଛଅ ବସ୍ତା ଭଣରେ ଆସିବ, ସେ ଆପଣ ଯେତେ ଫର୍ଟିଲାଇଜର୍ ପକେଇଲେ ମଧ୍ୟ ସେ ଛଅ ବସ୍ତା ହିଁ ରହିବ।
0: ମାନେ ଯେଉଁମାନେ ଚାଷୀ ଭାଇମାନେ ଭାବୁଛନ୍ତି ଅଧିକ ପାଇବେ,
1: ହଁ ଅଧିକ ମୁଁ ପକେଇଦେବି ୟୁରିଆ
0: ଅଭ୍ୟାସରେ ପଡ଼ିବ,
1: ହଁ ସେମାନେ ସମସ୍ତେ ବର୍ତ୍ତମାନ କୁହାହେଉଛି ଆପଣ ରାସାୟନିକ ସାର ଛାଡ଼ି ଆପଣ ଅର୍ଗାନିକ ଫର୍ଟିଲାଇଜର ଯାହା ଆପଣ ଅଛି ଜିଆ ଖତ, ଆପଣ ଗାଈ ଖତ, ଗାଈ ଗୋବର ଖତ ଏସବୁ ୟୁଜ୍ କରନ୍ତୁ, କି ମାନେ ଧନିଜା ୟୁଜ୍ କରନ୍ତୁ ଏସବୁ ଗ୍ରୀନ।
0: ଆମେ କିଛି ଅଞ୍ଚଳରେ ମଧ୍ୟ ଦେଖିଛୁ ଯେ କିଛି ପତ୍ରପୋଡ଼ା ରୋଗ ହେଉଛି ବା କିଛି ଧଳା ଯୋଉ ପୋକ ଟାଇପ୍ରେ ଲାଗିକିରି ଯୋଉ ପୋକ ଲାଗୁଛି ଯାହାଫଳରେ ସେଗୁଡ଼ାକ ଗଛ ଗୁଡ଼ାକ ନଷ୍ଟ ହେଇଯାଉଛି, କିଏ ତା ପାଇଁ କିଛି ଯୋଉ କୀଟନାଶକ ଔଷଧ କ'ଣ କ'ଣ ସବୁ ବ୍ୟବହାର କରିବେ?
1: ଯୋଉ ପତ୍ର ପୋଡ଼ିଯାଉଛି ଆମ ସବୁ ତା ପାଇଁ ଆସୁଛି ମାଙ୍କଜେବ, ମାଙ୍କଜେବ ଆପଣ ୟୁଜ୍ କରିପାରିବେ ଲିଟରରେ 2 ଗ୍ରାମ ହିସାବରେ ସ୍ପ୍ରେ କରିପାରିବେ, ତା ଭିତରେ ଦାଦା କଣ୍ଟ୍ରୋଲ ହେଇପାରିବ।
0: ସେଇଟା କେତେ ଦିନ ଭିତରେ
1: ଯେତେବେଳେ ସିମ୍ପଟମ୍ସ ଆରମ୍ଭ ହେଉଛି ସେଇ ସମୟରେ ଆପଣ ସେଇଟା ୟୁଜ୍ କରିବେ
0: ତାକୁ ସ୍ପ୍ରେ ମାଧ୍ୟମରେ ସିଞ୍ଚନ ହାତରେ
1: ହାତରେ ହେବନି, ସିଞ୍ଚନ ତା ଯନ୍ତ୍ର ଅଛି ଯେଉଁଟାକି ଆମ ସ୍ପ୍ରେ ମେସିନ୍ କହୁଛେ ସେଥିରେ ବି ଆପଣ ବ୍ୟାଟେରୀ ବାଲା ଆସିଲାଣି ସବୁ ସେଥିରେ ବି ଆପଣ ସ୍ପ୍ରେ କରିପାରିବେ।
0: କୌଣସି ଅସୁବିଧା ହେବନି ତ? ମାନେ ଯେଉଁଟାକି ଫଳ ଭଲ ହେବ ସେଇଟା ମାନେ ଖାଦ୍ୟରେ ଗ୍ରହଣ କରିହେବ ନା ସେ ପୋକମରା ଔଷଧଟା କିଛି ପଜନ ନୁହଁ ତ?
1: ପତ୍ର

0: ଆପଣ ଅଛନ୍ତି ଭିଏଡବ୍ଲ୍ୟୁ, ଜଣେ ଜଣେ ପାଞ୍ଚ ଛଅଟା ପଞ୍ଚାୟତ ଚାର୍ଜ ଦେଲେ, ଷ୍ଟାଫ୍ ବହୁତ ସର୍ଟେଜ୍, ଯେହେତୁ ପାଞ୍ଚଟା ଛଅଟା ପଞ୍ଚାୟତ ରହିଲା ଟିକେ ମନିଟରିଂ ଟିକେ ଟିକେ କଷ୍ଟ ହେଉଛି, କିନ୍ତୁ ସମସ୍ତେ ଆଜିକାଲି ମୋବାଇଲ ଯେହେତୁ ସମସ୍ତଙ୍କ ପାଖରେ କଣ୍ଟାକ୍ଟ ନମ୍ବର ଅଛି, ସେମାନେ କଲ୍ କରୁଛନ୍ତି ଡାଇରେକ୍ଟ ପୁରା ଭିଡବ୍ଲ୍ୟୁକୁ, ଯାହା ପ୍ରୋବ୍ଲେମ୍ ତାଙ୍କ ଜଣାନ୍ତି ସେମାନେ, ଯଦି ଭିଡବ୍ଲ୍ୟୁ ସ୍ତରରେ ସମାଧାନ ହେଇପାରିଲା ସେମାନେ ସମାଧାନ କରନ୍ତି, ଯଦି ନ କରିପାରନ୍ତି ସେମାନେ ସେମାନେ ଆମକୁ ଜଣାନ୍ତି ଆଉଥରେ, ସାର୍ ଆମ ଚାଷରେ ଏଇ ପ୍ରୋବ୍ଲେମ୍ ହେଇଛି ଆଉ ତା'ର କ'ଣ କରାଯିବ, ଆମେ ତାଙ୍କୁ ସଜେସନ୍ ଦିଅ, ଆଉ ସେମାନେ ପୁଣି ସେମାନଙ୍କୁ ଅଧରିଆ ତାଙ୍କ ସଜେସନ୍ ତା'ର ଦିଅନ୍ତି, ଆଉ ପ୍ରତି ଜିପିରେ ତାଙ୍କୁ ହ୍ୱାଟ୍ସଆପ୍ ଗ୍ରୁପ୍ ତିଆରି କରାଯାଇଛି, ଚାଷୀ ଆମର ଭିଡବ୍ଲ୍ୟୁ ମାନେ ପ୍ରତି ଚାଷୀମାନଙ୍କୁ ନେଇ ଗୋଟେ ଗ୍ରୁପ୍ କରାଯାଇଛି, ପ୍ରତି ଗ୍ରୁପ୍
1: ବିନିଯୋଗ କରୁଛନ୍ତି,
0: ଏକ୍ସେସ୍ ମାନେ ଯେତିକି ଦରକାର ଯେଉଁ ପରିମାଣ ଦରକାର ତା'ଠୁ ପ୍ରଚୁର ଅଧିକ ମାତ୍ରାରେ, ଯେହେତୁ ଚାଷୀମାନେ ଆମର ବ୍ୟବହାର କରୁଛନ୍ତି ରାସାୟନିକ ସାର, ସେଥିପାଇଁ ମାଟି ବି ନଷ୍ଟ ହେଇଗଲାଣି, ମାଟି ପୁରା ପଥୁରିଆ ହେଇଗଲା ସବୁ, ଆମେ ଯାହା ଭାବୁଛେ ଚାଷୀଙ୍କର ଯାହା ଗୋଟେ ମନେ ଅଛି ଯେ ମୁଁ ବେଶୀ ସାର ପକେଇଦେଲେ ମୋର ବେଶୀ ଆଦାୟ ହେଇଯିବ, ସେ ଲିମିଟ୍ ସିଏ ହେଇଗଲାନି, ସିଏ ଆପଣ ଛଅ ବସ୍ତା ମାନେ ଛଅ ବସ୍ତା ଭଣରେ ଆସିବ, ସେ ଆପଣ ଯେତେ ଫର୍ଟିଲାଇଜର୍ ପକେଇଲେ ମଧ୍ୟ ସେ ଛଅ ବସ୍ତା ହିଁ ରହିବ,
1: ମାନେ ଯେଉଁମାନେ ଚାଷୀ ଭାଇମାନେ ଭାବୁଛନ୍ତି ଅଧିକ ପାଇବେ,
0: ହଁ ଅଧିକ ମୁଁ ପକେଇଦେବି ୟୁରିଆ
1: ଡିଏପି ଅଭ୍ୟାସରେ ପଡ଼ିବ,
0: ହଁ ସେମାନେ ସମସ୍ତଙ୍କୁ ବର୍ତ୍ତମାନ କୁହାହେଉଛି ଆପଣ ରାସାୟନିକ ସାର ଛାଡ଼ି ଆପଣ ଅର୍ଗାନିକ ଫର୍ଟିଲାଇଜର୍ ଯାହା ଆପଣ ଅଛି ଜିଆ ଖତ, ଆପଣ ଗାଈ ଖତ, ଗାଈ ଗୋବର ଖତ ଏସବୁ ୟୁଜ୍ କରନ୍ତୁ, କିମ୍ବା ଧନିଚା ୟୁଜ୍ କରନ୍ତୁ, ଏସବୁ ଗ୍ରୀନ୍
1: ଜରିଆରେ ସେମାନେ ଜାଣିପାରୁଛନ୍ତି। ଆଉ କିଛି ଅଶିକ୍ଷିତ ଚାଷୀମାନେ ଅଛନ୍ତି ଯେଉଁମାନେ ଚାଷ କରନ୍ତି କିନ୍ତୁ ଏ ବିଷୟ କିଛି ଅନଭିଜ୍ଞ ମାନେ ଜାଣନ୍ତିନି, ସେମାନେ ସେଇ ପୁରୁଣା ପରମ୍ପରା ଅନୁସାରେ ପୁରୁଣା ପଦ୍ଧତି ଅନୁସାରେ ସବୁ ଚାଷ କରନ୍ତି, ତାଙ୍କୁ କିଛି ଆପଣ ମାର୍ଗଦର୍ଶନ
0: ସେମାନଙ୍କୁ ସହଜ କରିବା ପାଇଁ ଆମ ପ୍ରତି ପଞ୍ଚାୟତରେ କୃଷକ ସାଥୀ ଅଛନ୍ତି ରଖାଯାଇଛି,
1: ଆଜ୍ଞା
0: ପ୍ରତି ପଞ୍ଚାୟତରେ ଦୁଇ ଜଣ କୃଷକ ସାଥୀ ଅଛନ୍ତି, ସେମାନେ ସେ ଗାଁ ଲୋକ,
1: ଆଜ୍ଞା
0: ସିଏ ଗୋଟେ ଚାଷୀ, ସିଏ ମଧ୍ୟ ସିଏ ନିଜେ ନାହିଁ ଯେ ହାଇଲି କ୍ୱାଲିଫାଏଡ୍ କିଛି ନାହିଁ, ସେ ବି ଗୋଟେ ଚାଷୀଟାକୁ ବଛା ହେଇଛି କୃଷକ ସାଥୀ ହେଲା ନା ଦିଆଯାଇଛି, ସିଏ ସବୁ ତା ଚାଷୀ ଯାହା ପ୍ରୋବ୍ଲେମ୍ ହେଲା ଫାର୍ଷ୍ଟ ସିଏ ଇନଫର୍ମେସନ୍ ସିଏ ଦିଏ ଆମ ଭିଡବ୍ଲ୍ୟୁ ଯେ ଆମ ଚାଷୀର ଏଇ ପ୍ରୋବ୍ଲେମ୍ ତାର ହେଇଛି, ତାର କି ପୋକ ଲାଗିଛି କି ରୋଗ ବି ଆପଣ ସ୍ପ୍ରେ କରିପାରିବେ,
1: କୌଣସି ଅସୁବିଧା ହେବନି ତ, ମାନେ ଯେଉଁଟାକି ଫଳ ଭଲ ହେବ ସେଇଟା ମାନେ ଖାଦ୍ୟରେ ଗ୍ରହଣ କରିହେବ ନା ସେ ପୋକମର ଔଷଧଟା କିଛି ପର୍ଯ୍ୟନ୍ତ ନୁହଁତ,
0: ନା ପ୍ରଥମ ଅଛି ଆମ ସରକାର ତରଫରୁ ସେମାନଙ୍କୁ ଆମେ ସହଯୋଗ କରୁ ସେମାନଙ୍କୁ,
1: ଆଜ୍ଞା ସାର୍ ଯାହା ହଉ ଭାରି ଖୁସି ଲାଗିଲା ସାର୍।

0: ଶ୍ରୀକ୍ଷେତ୍ରରେ ତ ମନଟା ଅଛି ହେ ଏବେ ଆଉ।
1: ନାଇଁ ସତ କଥା, ଆମେ ସିନା ଆମର ଗାଁରେ ଆମ ଦେହଟା ରହିଛି, ଆମେ ଏଠି
0: ହଁ
1: ବୈଷ୍ଣବରେ
0: ମନଟା
1: ବସିଛେ କଥା
0: ଶ୍ରୀକ୍ଷେତ୍ରରେ
1: ହେବେ,
0: ଅଛି।
1: କିନ୍ତୁ
0: ହଁ
1: ଶ୍ରୀକ୍ଷେତ୍ରରେ ମନ ଅଛି ଯେ ଇଚ୍ଛା ହଉଛି ଶ୍ରୀକ୍ଷେତ୍ର ଯିବା ପାଇଁ ଯେ, ତ ଗହଳି କି ଡର ଲାଗୁଛି ହେ ନାନି ଆଉ, ଯୋଉ ପ୍ରକାର ଲକ୍ଷ ଲକ୍ଷ ଲୋକ ଆସିବେ, ପୁଣି ଆଉ ଥରେ ଯେଉଁ ପ୍ରକାର ଏବେ ହାଇ ଆଲର୍ଟ ହେଲାଣି କୋରୋନା ପାଇଁ, ଡର ଲାଗୁଛି ଏତେ ଦୂର ଆଉ ଯାଇକି ଦେଖିପାରିବା,
0: ହଁ
1: ସେଥିପାଇଁ
0: ହଁ
1: ଭାବର
0: ତାପରେ
1: ଠାକୁର
0: ସବୁ
1: ଭାବ।

0: ଦେଖନ୍ତୁ ଏଇଟା ହେଉଛି କମ୍ ବଜେଟ୍ ହେଉଛି, ଆମେ କାହା ଉପରେ ଡିପେଣ୍ଡ କରିବାକୁ ପଡ଼ୁଛି, ମେଡିସିନ୍ ଆଣିବାକୁ ପଡ଼ୁଛି କିଛି ନାହିଁ, ସବୁ ନିଜର ହୋଇକି ସବୁ ରେଡ଼ି ହେଉଛି, ସେଇଠି ନିଜେ ହିଁ ତିଆରି କରିଦେଉଛୁ ଆମେ, ତାପରେ ନିଜ ଟାଙ୍କି କରିକି ପକେଇ ଦେଉଛୁ, ସେଇଠି ଖତ କରିକି ଚଲଉଛୁ, ଚଲେଇକି ସେଇଟାକୁ ପୁଣି ପ୍ୟାକିଂ କରୁଛୁ, ସେଇଟା ମଧ୍ୟ ସେଲ୍ ହେଉଛି, ସେଇଟା ସେଇଟା ମଧ୍ୟ ଯେଉଁ ୱେଷ୍ଟେଜ୍ ତା ଗଛ ମୂଳେ ଦେଇକିରି ମଧ୍ୟ ଭେଜିଟେବୁଲ ପ୍ରଡକ୍ସନ୍ ମଧ୍ୟ ହେଉଛି, ଯାହାଦ୍ୱାରା କି ମୁଁ ମାର୍କେଟ୍ ସେଲ୍ ମଧ୍ୟ କରିପାରୁଛି, ଆଉ ଡିମାଣ୍ଡ ମଧ୍ୟ ଧୀରେ ଫାଷ୍ଟ ଫାଷ୍ଟ ତ ଫାଷ୍ଟ ଫାଷ୍ଟ ଟିକେ ପ୍ରୋବ୍ଲେମ୍ ହେଲା, ବଟ୍ ଧୀରେ ଧୀରେ ବର୍ତ୍ତମାନ ଠିକ୍ ଅଛି, ଡିମାଣ୍ଡ ବହୁତ ଡିମାଣ୍ଡ ଅଛି, ଯାହାକି ମୁଁ ତ ମାନେ ସପ୍ଲାଏ କରିପାରୁନି। ଲୋକମାନେ ଇନକମ୍ ଜାଣି ଯୋଡ଼େ ଶୁଣନ୍ତୁ, କମର୍ସିଆଲ ଫାର୍ମିଂ କରିବେ, ପଇସା ଆସିବ ଦେନ୍ ଆଗ୍ରହ ଆସିବ, ପଇସା ନାହିଁ ତ ଲୋକର ଆଗ୍ରହ ମଧ୍ୟ ନାହିଁ, ପଇସା ଆସିବ କିନ୍ତୁ ସେ କମର୍ସିଆଲ କରିବାର ଟେକ୍ନିକ୍ ଜାଣିବା ଦରକାର। କମର୍ସିଆଲ ଟେକ୍ନିକ୍ ଜାଣିଲେ ମାନେ କମର୍ସିଆଲ ଫାର୍ମିଂ କଲେ ସେଥି ପଇସା ଆଦାୟ ହେଲା, ଆଉ ବେଙ୍ଗଲୋର ତ ଭୁଲିଯିବା କଥା, ବର୍ତ୍ତମାନ ଆମର ଏଇଠି ରହିବା କହିବା, ଏଇଟା ଆମର ଭଲ ସ୍ୱର୍ଗ।
1: ଆମର ଯେଉଁ କିଛି ଚାଷୀମାନେ ଯେଉଁ ଦୂରେଇ ଯାଉଛନ୍ତି, ଚାଷ ନ କରିକି ଜମି ପଡ଼ିଆ କରିକି ବାହାରକୁ ପଳେଇ ଯାଉଛନ୍ତି,
0: ଶୁଣନ୍ତୁ ଏଇଥିରେ ତ ମେନ୍ ଜିନିଷ ବହୁତ ଜିନିଷର ପ୍ରୋବ୍ଲେମ୍ ଅଛି। ଏକ ତ ଆମେ ଚାଷକୁ ଭଲ ଭାବରେ ବୁଝିପାରୁନେ, ଶୁଣନ୍ତୁ ଆମେ ଯେତେବେଳେ ଛୁଆଟେ ଜନ୍ମ କରୁଛେ, ଛୁଆଟେ ଖାସ ହେଲା ନଶା ହେଲା ଆମେ ସବୁ କେୟାର କରୁଛେ, ଆମେ ସେ ଗଛ ଲଗେଇଛେ ତାକୁ ହେଲେ ସେମିତି ସେ କେୟାର କରିବା ତ ଅଭିୟସ୍ଲି ସେ ଭଲ ଫସଲ ଦେବ, ଆଉ ତାକୁ ଆମେ ଯେଉଁ ଟାଇପ୍ ସେ କହିବା ନେଚୁରାଲି ଲୋକ ଛୁଆ ଜନ୍ମ କରୁଛନ୍ତି, ଆଉ ମେଡ଼ିକାଲ ମଧ୍ୟ ଯାଇକି ଲୋକ ଛୁଆ ଜନ୍ମ କରୁଛନ୍ତି, ତ ସେଇ ଉପରେ ଆମେ ଗଛକୁ ଧ୍ୟାନ ଦେବା ସବୁ ଜିନିଷ ସକ୍ସେସ୍ ହେଇପାରିବା।
1: ଆଉ କିଛି ଚାଷୀମାନେ ଅଛନ୍ତି, ଯେ ଯୁବପିଢ଼ିମାନେ ଅଛନ୍ତି ଚାଷ କ୍ଷେତ୍ରକୁ ଏବେ ଆପଣ
0: ଦେଖନ୍ତୁ, ଏଇଥିରେ ତ କିଛି ଗଭର୍ଣ୍ଣମେଣ୍ଟ ଭୁଲ ଅଛି, ଯାହାକି ଆୱାରନେସ୍ରେ ଟିକେ ହେଉଛି ଦେଉଛନ୍ତି, ବଟ୍ ଠିକ୍ ବାର୍ତ୍ତାଟା ଲୋକ ପାଖକୁ ପହଞ୍ଚିପାରୁନି। ଆଉ ଗୋଟେ ଜିନିଷ ହେଉଛି କ'ଣ, ଆମର ଇଚ୍ଛା ଶକ୍ତି ମଧ୍ୟ ଜାଗୃତ କରୁନି, ଇଚ୍ଛା ଶକ୍ତି ମାନେ ଆମେ ବି କମର୍ସିଆଲ ଯେମିତି କେଉଁ ଟାଇପ୍ର ଆଉ କିଏ ସେମିତି ଇନସ୍ପାୟାର ହେଇଛି ତାକୁ ଆମେ ଦେଖିବା, ଚେକ୍ କରିବା, ଆଣିବା, ତାକୁ ଆପଣେଇବା, ସେ ଜିନିଷଟା ଆମେ ଯଦି କରିବା ଅନ୍ୟ ଷ୍ଟେଟ୍କୁ ଯିବା, ସେ କେମିତି ଅଧିକ ହେଲା, ଅମଳ କମ୍ ହେଲା, ସେ ବିଷୟରେ ଆମେ ଯଦି ତା'ର ଟିକ ଆମେ ଚିନ୍ତା କରିବା ଚେଷ୍ଟା କରିବା, ତାହେଲେ ଆମେ ସମସ୍ତେ ସୁପକୃତ ହେଇପାରିବା, ଚାଷ ପ୍ରତି ବି ଇଚ୍ଛା ଶକ୍ତି କରିପାରିବା।
1: ବର୍ତ୍ତମାନ ଆପଣଙ୍କ ଭଳିଆ ଯୁବପିଢ଼ି ଚାଷୀମାନେ ଯେଉଁମାନେ ଆଗଭର ହେଉଛନ୍ତି, ସେମାନଙ୍କୁ କିଛି ବାର୍ତ୍ତା ଦେବେ କି?
0: ସେମାନେ ମୁଁ ଚାଷ ବସିନୁ କର।

ଆକାଶବାଣୀ ବ୍ରହ୍ମପୁର ସମସ୍ତ ଘଟରେ ରାତି 8 ବାଜିବାକୁ ଯାଉଛି। ଆସନ୍ତାକାଲି ପବିତ୍ର ଘୋଷଯାତ୍ରା ଉପଲକ୍ଷେ ଆସନ୍ତୁ ଶୁଣିବା ଶ୍ରୀମନ୍ଦିରର ପ୍ରଶାସକ ସହିତ ଏକ ସ୍ୱତନ୍ତ୍ର ସାକ୍ଷାତକାର। ଏହା କରିଲେ କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ କିଛି ସମୟ ମଧ୍ୟରେ।

0: ବିଜେପିର ମୁଖ୍ୟ ପ୍ରଶାସକ ଡକ୍ଟର ରବୀନ୍ଦ୍ର କୁମାର ପାଢୀ ମହାଶୟ, ପ୍ରଥମେ କାର୍ଯ୍ୟକ୍ରମକୁ ଆପଣଙ୍କୁ ସ୍ୱାଗତ କରୁଛୁ। ନମସ୍କାର।
1: ନମସ୍କାର। ଜୟ ଜଗନ୍ନାଥ। ଜୟ ଶ୍ରୀ ଜଗନ୍ନାଥ ମହାପ୍ରଭୁ।
0: ଆକାଶବାଣୀର ଶ୍ରୋତା ବନ୍ଧୁମାନଙ୍କୁ ଏଥରର ରଥଯାତ୍ରା

0: ଇତିମଧ୍ୟରେ ସରିଛି। ଆମେ ଛତିଶା ନିଯୋଗର ବୈଠକ କରି ସେହି ବୈଠକରେ ତାଙ୍କ ପରାମର୍ଶ ଅନୁଯାୟୀ ସେହି ନୀତି ନିର୍ଘଣ୍ଟ ଏବଂ ବ୍ୟବସ୍ଥାବଳୀ ଅନୁମୋଦିତ ହୋଇଛି। ଶ୍ରୀମନ୍ଦିର ପରିଚାଳନା କମିଟିର ଯେଉଁ ଉଚ୍ଚସ୍ତରୀୟ ପ୍ରଶାସନିକ କମିଟି ରହିଛି ଗଜପତି ମହାରାଜଙ୍କ ଅଧ୍ୟକ୍ଷତାରେ, ତାହା ମଧ୍ୟ ଇତିମଧ୍ୟରେ ଅନୁଷ୍ଠିତ ହୋଇଯାଇଛି ଏବଂ ସେଥିରେ ବି ଏହି ଯେଉଁ ନୀତି ନିର୍ଘଣ୍ଟ ଏବଂ ବ୍ୟବସ୍ଥାବଳୀ ଗୃହୀତ ହୋଇଛି ଏବଂ ଏହା ପୂର୍ବରୁ ଏବେ ସ୍ନାନଯାତ୍ରା ମଧ୍ୟ ଠିକ୍ ସେ ସମାପିତ ହୋଇସାରିଛି। ରଥଯାତ୍ରା ବାହୁଡ଼ା ଯାତ୍ରା ପାଇଁ ଯେଉଁ ନୀତି ନିର୍ଘଣ୍ଟ ହେବା କଥା ଏବଂ ବ୍ୟବସ୍ଥାବଳୀ ହେବା କଥା, ତାକୁ ସେଥିରେ ଆମେ ଛତିଶା ନିଯୋଗରେ ଅନୁମୋଦିତ ଏବଂ ପରବର୍ତ୍ତୀ ପର୍ଯ୍ୟାୟରେ ମ୍ୟାନେଜିଂ କମିଟିର ଯେଉଁ ଉଚ୍ଚସ୍ତରୀୟ ପ୍ରଶାସନିକ କମିଟି ଅଛି ସେଠି ଗୃହୀତ କରିସାରିଛୁ ଏବଂ ସେହି ନିର୍ଘଣ୍ଟ ଅନୁଯାୟୀ ବିଭିନ୍ନ ଦେବନୀତି ଗୁଡ଼ିକ ଚାଲିଛି ଏବଂ ଯାହା ବି ବ୍ୟବସ୍ଥାବଳୀ ହୋଇଛି ବିଭିନ୍ନ ସମୟରେ ଯେଉଁ ବିଭିନ୍ନ ନୀତିକାନ୍ତି ଏବେ ହେବ ରଥଯାତ୍ରା ପାଇଁ ଏବଂ ପରବର୍ତ୍ତୀ ପର୍ଯ୍ୟାୟରେ ବାହୁଡ଼ା ଯାତ୍ରା, ସୁନାବେଶ, ଅଧରପଣା, ନୀଳାଦେବୀ ବିଜେ ସବୁ ଯାହା ବ୍ୟବସ୍ଥାବଳୀକୁ ସମସ୍ତଙ୍କୁ ମାନିବା ପାଇଁ ଆମେ ସବୁ ନିଯୋଗମାନଙ୍କୁ ଆପଣଙ୍କ ଜରିଆରେ ନିବେଦନ କରୁଛୁ।
1: ତେବେ ରଥଯାତ୍ରା ତାପରେ ବାହୁଡ଼ା ଯାତ୍ରା ପହଣ୍ଡିକୁ ଶୃଙ୍ଖଳିତ କରିବା ପାଇଁ କ'ଣ ସବୁ ବିଶେଷ ବ୍ୟବସ୍ଥା କରାଯାଇଛି?
0: ଘୋଷଯାତ୍ରାର ପହଣ୍ଡି ନୀତି ହେଉଛି ସବୁଠାରୁ ଗୋଟେ ଗୁରୁତ୍ୱପୂର୍ଣ୍ଣ ନୀତି ଏବଂ ବିଭିନ୍ନ ସମୟରେ ଯେତେବେଳେ ପହଣ୍ଡି ହେଉଛି, ଯେମିତିକି ସ୍ନାନ ପୂର୍ଣ୍ଣିମାରେ ପହଣ୍ଡି ହୋଇସାରିଛି ଏବଂ ଏବେ ରଥଯାତ୍ରାରେ ଯେଉଁ ପହଣ୍ଡି ହେବ, ତାପରେ ଆଡ଼ପ ମଣ୍ଡପ ପହଣ୍ଡି ହେବ ଏବଂ ପରବର୍ତ୍ତୀ ପର୍ଯ୍ୟାୟରେ ଯେତେବେଳେ ବାହୁଡ଼ା ଯାତ୍ରା ପାଇଁ ପହଣ୍ଡି ହେବ ଏବଂ ପରେ ନୀଳାଦ୍ରି ବିଜେରେ ଯେତେବେଳେ ପହଣ୍ଡି ହେବ, ସବୁଯାକ ପହଣ୍ଡି ପାଇଁ ଗୋଟେ ନିର୍ଦ୍ଦିଷ୍ଟ ଭାବରେ ଆମର ବ୍ୟବସ୍ଥାବଳୀ କରାଯାଇଛି। ସମସ୍ତଙ୍କ ପରାମର୍ଶ କ୍ରମେ ସେହି ହିସାବରେ ବ୍ୟବସ୍ଥାବଳୀ କରାଯାଇଛି। ପହଣ୍ଡିରେ କୋଉ ସେବକମାନେ ରହିବେ, କୋଉ ଅଧିକୃତ ସେବକମାନେ ରହିବେ, ତା ଉପରେ ଆମେ ତାଲିକା ପ୍ରସ୍ତୁତ କରିଛୁ। ଇତିମଧ୍ୟରେ ସେବା ସମ୍ପୃକ୍ତ ନିଯୋଗମାନଙ୍କ ସାଙ୍ଗରେ ଆମେ ଆଲୋଚନା କରିଛୁ। ବିଶେଷ କରି ରଥଯାତ୍ରାରେ ଆପଣ ଜାଣିଛନ୍ତି ଦୈତାପତି ନିଯୋଗର ବିଶିଷ୍ଟ ଭୂମିକା ରହିଥାଏ, ତାଙ୍କ ସାଙ୍ଗରେ ବି ବିସ୍ତୃତ ଭାବରେ ଆମେ ଆଲୋଚନା କରିଛୁ ଏବଂ ସମସ୍ତ ପାଳିଆ ସେବକ ଏବଂ ସେବା ନିଯୋଗର ପୂର୍ଣ୍ଣ ସହଯୋଗ ଆମେ କାମନା କରିଛୁ। ପହଣ୍ଡି ନୀତି ଠିକ୍ ହିସାବରେ ହେବ ବୋଲି ଆମେ ମହାପ୍ରଭୁଙ୍କର ଅପେକ୍ଷା ଆଶା କରୁଛୁ ଏବଂ ଯେଉଁଦିନ ଶ୍ରୀଗୁଣ୍ଡିଚା ଯାତ୍ରା ଅଛି, ଆମର ଯାହା ନୀତି ନିର୍ଘଣ୍ଟ ହୋଇଛି ସେହି ହିସାବରେ ବିଭିନ୍ନ ନୀତି ସରିଲା ପରେ, ମଙ୍ଗଳାଳତୀ ଏବଂ ଅନ୍ୟାନ୍ୟ ନୀତି ସମର୍ପଣ ସରିଗଲା ପରେ ପହଣ୍ଡି ଆରମ୍ଭ 9:30 ବେଳକୁ ହେବ ବୋଲି ଆମେ ମହାପ୍ରଭୁଙ୍କ ଆଶୀର୍ବାଦକୁ କାମନା କରିବୁ ଏବଂ ପହଣ୍ଡି ପାଖାପାଖି 3 ଘଣ୍ଟା ଲାଗିଥାଏ। ପହଣ୍ଡି ଶେଷ ପାଖାପାଖି 12:30 ମଧ୍ୟାହ୍ନରେ ହେବ ଏବଂ ପରବର୍ତ୍ତୀ ପର୍ଯ୍ୟାୟରେ ଶ୍ରୀ ମଦନମୋହନ ଏବଂ ଶ୍ରୀକୃଷ୍ଣଙ୍କ ବିଜେ ପରେ ଚିତା ଲାଗି ଏବଂ ବେଶ ଶେଷ ହେଲା ପରେ ଗଜପତି ମହାରାଜଙ୍କ ଦ୍ୱାରା ଚେହେରା ପହଁରା କାର୍ଯ୍ୟକ୍ରମ ରହିଛି। ପାଖାପାଖି 2:30 ରୁ 3:30 ଭିତରେ ହେବ ଏବଂ ଚାରମାଳା ଫିଟା, ଘୋଡ଼ା ଓ ସାରଥି ଲାଗିବା ପରେ ରଥଟଣା ଆରମ୍ଭ କାର୍ଯ୍ୟକ୍ରମ ପାଇଁ ଅପରାହ୍ନ 4:00 ଅନିର୍ଘଣ୍ଟ ରଖାଯାଇଛି। ଆମେ ଆଶା କରୁଛୁ ମହାପ୍ରଭୁଙ୍କ କୃପାରୁ ଯେଉଁ ନିର୍ଘଣ୍ଟ ପ୍ରସ୍ତୁତ ହୋଇଛି ସେହି ହିସାବରେ ହେବ ବୋଲି ଆମେ ଆଶା ଏବଂ ପ୍ରାର୍ଥନା କରୁଛୁ।
1: ଅନେକ ସମୟରେ ଦେଖାଯାଇଛି ପହଣ୍ଡି ସରିଲା, ରଥଟଣା ଆରମ୍ଭ ହେଲା, କିନ୍ତୁ ରଥ ଉପରେ ସଂଖ୍ୟାଧିକ ସେବାୟତଙ୍କର ଉପସ୍ଥିତି ବେଳେବେଳେ ଦର୍ଶନରେ ଅସୁବିଧା ସୃଷ୍ଟି କରେ ଭକ୍ତଙ୍କ ଗହଣରେ, ସେଥିପାଇଁ କ'ଣ ଏଥର ବ୍ୟବସ୍ଥା କରାଯାଇଛି?
0: ଭକ୍ତ ଏବଂ ଭଗବାନଙ୍କ ମଧ୍ୟରେ କେହି ନ ଆସନ୍ତୁ, ସେଟା ଆମେ ସବୁବେଳେ ଶ୍ରୀମନ୍ଦିର ପ୍ରଶାସନ ତରଫରୁ ଚାହିଁଛୁ ଏବଂ ଆପଣ ଗୋଟେ ଗୁରୁତ୍ୱପୂର୍ଣ୍ଣ ଏବଂ ଗୋଟେ ସେନ୍ସିଟିଭ ପ୍ରଶ୍ନ କରିଛନ୍ତି। ଯେତେବେଳେ ବି ସୁନାବେଶ ହଉ କିମ୍ବା ରଥଟଣା ବେଳକୁ ବି ହଉ, ଯଦି କୌଣସି ସେବକ ମହାପ୍ରଭୁ ଶ୍ରୀଜୀଉମାନଙ୍କ ଆଗରେ ଠିଆ ହଉଛନ୍ତି, ଭକ୍ତମାନେ ସେଥିରେ ନିରାଶ ହୁଅନ୍ତି ଏବଂ ସେହି କ୍ରମରେ ଆମେ ବ୍ୟବସ୍ଥାବଳୀରେ ଷଷ୍ଠ ଭାବରେ ଉଲ୍ଲେଖ କରୁଛୁ ଏବଂ ଆମର ଯେତେବେଳେ ଆଲୋଚନା ହେଇଛି ଦୈତାପତି ନିଯୋଗ ଏବଂ ଅନ୍ୟାନ୍ୟ ନିଯୋଗ ସାଙ୍ଗରେ, ଆମେ ତାଙ୍କୁ ବିନମ୍ର ନିବେଦନ କରୁଛୁ ଯେ କୌଣସି ହିସାବରେ ସେମାନେ ଭକ୍ତ ଏବଂ ଭଗବାନଙ୍କ ମଧ୍ୟରେ ଛିଡ଼ା ହେବେ ନାହିଁ ଏବଂ କୌଣସି ପ୍ରକାର ଅନ୍ୟାୟ ସୃଷ୍ଟି କରିବେ ନାହିଁ। ଆମେ ଆଶା କରିବା ସମସ୍ତେ ଆମର ଯୋଉ ଏପିଲ ଆମେ କରିଛୁ ସେଥିରେ ସେମାନେ ସହମତି ରଖିବେ ଏବଂ ଯଦି କୌଣସି ପ୍ରକାର ବିଶୃଙ୍ଖଳା କେହି ବି କରନ୍ତି, ଆମେ ବିଶୃଙ୍ଖଳକାରୀ ସେବକମାନଙ୍କ ବିରୁଦ୍ଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ତାଙ୍କୁ କହିଛୁ ଯେ ସେମିତି କିଛି ସିଚୁଏସନ୍ ନ ଆସୁ।
1: ଏ ପହଣ୍ଡି ସମୟରେ ଶ୍ରୀମନ୍ଦିର ମଧ୍ୟରେ ଦର୍ଶନ ପାଇଁ ଯଦି କିଛି ଶ୍ରଦ୍ଧାଳୁ ଚାହାନ୍ତି, ଟିକେଟ୍ ବ୍ୟବସ୍ଥା ବା କୌଣସି ଦର୍ଶନ କରିବାର କିଛି ବ୍ୟବସ୍ଥା କରାଯାଇଛି କି ଏଥର ପ୍ରଶାସନ ତରଫରୁ?
0: ପ୍ରତିବର୍ଷ ଭଳି ପହଣ୍ଡି ପାଇଁ ଗୋଟେ ଟିକେଟ୍ କରାଯାଏ, କିନ୍ତୁ ସେଟା ଲିମିଟେଡ୍ ଟିକେଟ୍ ଥାଏ। ଯେଉଁ ଭକ୍ତ କିମ୍ବା ଶ୍ରଦ୍ଧାଳୁ ସେଥିରେ ଭାଗ ନେବା ପାଇଁ ଚାହାନ୍ତି, ତାଙ୍କ ପାଇଁ ବିକ୍ରିର ବ୍ୟବସ୍ଥା କରାଯାଏ, କିନ୍ତୁ ଯେହେତୁ ସଂଖ୍ୟାଧିକ ଭକ୍ତ ଚାହିଁବେ ଯିବା ପାଇଁ, ତେଣୁ ସେଟା ବହୁତ ଲିମିଟେଡ୍ ନମ୍ବର୍ସରେ ଥାଏ। ତେଣୁ ଯେଉଁମାନେ ଆସିବେ ନିଶ୍ଚିତ ଭାବରେ ସେମାନେ ମହାପ୍ରଭୁଙ୍କ କୃପା ଭିକ୍ଷା ଲାଭ କରିପାରିବେ, କିନ୍ତୁ ଯଦି ବି କେହି ଆସିପାରୁନାହାନ୍ତି, ଶୃଙ୍ଖଳିତ ଦର୍ଶନ ପାଇଁ ବଡ଼ଦାଣ୍ଡରେ ଏବଂ ସିଂହଦ୍ୱାର ଚକଡ଼ାରେ ଏବଂ ଅନ୍ୟାନ୍ୟ ଜାଗାରେ ସୁରକ୍ଷା ଦୃଷ୍ଟିକୋଣରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ପ୍ରଶାସନ ତରଫରୁ ମଧ୍ୟ ବ୍ୟବସ୍ଥିତ ଢଙ୍ଗରେ ଦର୍ଶନ ହେବ, ତା ଉପରେ ବ୍ୟବସ୍ଥା କରାଯାଇଛି। ତେଣୁ ଆମେ ସମସ୍ତଙ୍କୁ ଏପିଲ୍ କରିବା ପାଇଁ ଚାହିଁବୁ, ସମସ୍ତେ ଯାହା ବି ବ୍ୟବସ୍ଥାବଳୀ ରହିଛି ବା ପ୍ରଶାସନର ଯାହା କଟକଣା ବି ରହିଛି, ତାକୁ ସମସ୍ତେ ମାନି ଚଳିବା। କାରଣ ବହୁତ ଲୋକ ଆଜିକା ଦିନ

0: ସଫଳତା କାମନା କରିବା।
1: ସାର୍ ଏଥର ଆମେ ଦେଖୁଛୁ ଯେ ଗୁଣ୍ଡିଚା ମନ୍ଦିର ଯାହା ପ୍ରଭୁଙ୍କର ଜନ୍ମବେଦୀ ତାହା ଦେହରେ ବହୁତ ନବକଳେବର ହଉଛି, କିଭଳି ଭାବରେ ସେ ଭକ୍ତଙ୍କୁ ଆଉ ଜଗନ୍ନାଥଙ୍କୁ ସ୍ୱାଗତ କରିବା ପାଇଁ ପ୍ରସ୍ତୁତ?
0: ଶ୍ରୀଗୁଣ୍ଡିଚା ମନ୍ଦିର ଆମ ଘୋଷଯାତ୍ରା କାହିଁକି ଆମ ଶ୍ରୀକ୍ଷେତ୍ରର ମହିମା ଏବଂ ଯାହା ବି ତାର ତତ୍ଵ ଅଛି ସେଥିରେ ଅଙ୍ଗାଙ୍ଗୀ ଜଡ଼ିତ। ଏବଂ ଶ୍ରୀଗୁଣ୍ଡିଚା ମନ୍ଦିରରେ ହିଁ ହେଉଛି ଆଡ଼ପ ମଣ୍ଡପ ବିଜେ ହେବେ ଠାକୁରମାନେ ଯେତେବେଳେ ଘୋଷଯାତ୍ରା ସମୟରେ, ଏବଂ ତାହା ହେଲା ଶ୍ରୀଜୀଉମାନଙ୍କର ଜନ୍ମବେଦୀ। ଆଡ଼ପ ମଣ୍ଡପରେ ଦର୍ଶନ କରିବା ପାଇଁ ଅନେକ ଶ୍ରଦ୍ଧାଳୁ ଭକ୍ତ ଆସୁଛନ୍ତି, ତାଙ୍କର ଧାଡ଼ି ଦର୍ଶନ ବ୍ୟବସ୍ଥା କରାଯାଇଛି ପୁରା ସିଂହଦ୍ୱାର ସାମ୍ନାରୁ ଶ୍ରୀଗୁଣ୍ଡିଚା ମନ୍ଦିରର। ଏବଂ ଆପଣଙ୍କୁ ସୂଚନା ନିମନ୍ତେ କହିବି ଯେ ଚଳିତ ବର୍ଷ ଆମେ ଶ୍ରୀଗୁଣ୍ଡିଚା ମନ୍ଦିରର ଯାହା ବି କିଛି ଉନ୍ନତିକରଣ କରିବା କଥା ଆମେ ପରିକଳ୍ପନା କରିଥିଲେ ତାକୁ ଗତ ବର୍ଷଠାରୁ ଆରମ୍ଭ କରାଯାଇଛି। ଗତ ବର୍ଷ ଘୋଷଯାତ୍ରାର ପୂର୍ବରୁ ଆପଣ ଦେଖିଥିବେ ଯାହା ତାର ପଶ୍ଚିମ ପାର୍ଶ୍ୱ ଅଛି, ତାର ମାକଚଣ ଦ୍ୱାର ହଉ, ସିଂହଦ୍ୱାର ହଉ, ସୂଚନା କେନ୍ଦ୍ର ହଉ, ଅଭ୍ୟର୍ଥନା କେନ୍ଦ୍ର ହଉ, ବାକି ଯାହା ବି ପାରିପାର୍ଶ୍ୱିକ ଉନ୍ନତିକରଣ କରାଯାଇଥିଲା, ଚଳିତ ବର୍ଷ ଆମେ ଆଉ ଟିକେ ତାକୁ ବ୍ୟାପକ କରିଛୁ। ଉତ୍ତର ପାର୍ଶ୍ୱରେ ଯେଉଁ ଗୁମ୍ଭୀର ଅଛି, ଯେଉଁ ନୃସିଂହ ମନ୍ଦିର ପାଖରେ, ତାର ସମ୍ପୂର୍ଣ୍ଣ ଭାବରେ ନବୀକରଣ କରାଯାଉଛି ଆମ କଳିଙ୍ଗ ସ୍ଥାପତ୍ୟରେ। ଏବଂ ବାକି ତିନୋଟି ପାର୍ଶ୍ୱ ଯେଉଁ ରହିଯାଇଥିଲା ପ୍ରାଚୀରର, ବାହ୍ୟ ପ୍ରାଚୀରର, ତାର ଖଣ୍ଡ ଲାଇଟ୍ ପ୍ରସ୍ତର ଆଚ୍ଛାଦନ ଏବଂ ମନ୍ଦିର ଭିତରେ ମଧ୍ୟ ଯେଉଁ ଚଟାଣ ଅଛି ତାକୁ ସମ୍ପୂର୍ଣ୍ଣ ଭାବରେ ନବୀକରଣ କରାଯାଉଛି। ନୂଆ ହିସାବରେ ଆମେ ତାକୁ ପ୍ରସ୍ତର ଚଟାଣ ଗୁଡ଼ିକ ନୂଆ କରୁଛେ ଏବଂ ବଲ୍ଲଭ ଘର, ଟୁଣିଆ ମହଲ ଏବଂ ଆଉ ଯେଉଁ ଆମର ଯଶଶାଳାର ଯେଉଁ ଏନ୍ସି ଅଛି ତାକୁ ସମ୍ପୂର୍ଣ୍ଣ ଭାବରେ ନୂଆ କରାଯାଉଛି। ଏବଂ ସମ୍ପୂର୍ଣ୍ଣ ପ୍ରକ୍ରିୟାରେ ଆମେ ଯେଉଁ ସେବାୟତ ବନ୍ଧୁମାନେ ଅଛନ୍ତି, ଆମ ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା କମିଟିର ଯେଉଁ ସେବକ ସଦସ୍ୟ ଅଛନ୍ତି ଏବଂ ସେବକ ସମ୍ପୃକ୍ତ ସେବାର ଯେଉଁମାନେ ସେବକମାନେ ଅଛନ୍ତି ତାଙ୍କ ପରାମର୍ଶ ଆମେ ନେଉଛୁ। ଗୁଣ୍ଡିଚା ମନ୍ଦିରର ଯେଉଁ ନାଟମଣ୍ଡପ ଅଛି, ଜଗମୋହନ ଅଞ୍ଚଳ ଅଛି, ତାକୁ ମଧ୍ୟ ବାତାନୁକୂଳିତ କରାଯାଉଛି। ଏଲ୍ଇଡି ସ୍କ୍ରିନ୍ରେ ଆମେ ବିଭିନ୍ନ ସୂଚନା ଦେବା ପାଇଁ କରିବୁ, ତେଣୁ ଆମେ ଚାହିଁବୁ ସମସ୍ତେ ସେଥିରେ ନିଶ୍ଚିତ ଭାବରେ ଭଲ ଅନୁଭୂତି ନେଇପାରିବେ। ଏବଂ ବାହୁଡ଼ାଯାତ୍ରା ତା ପୂର୍ବଦିନ ଅର୍ଥାତ୍ ନବମୀ ଦିନ ସନ୍ଧ୍ୟା ଦର୍ଶନ ଅନୁଷ୍ଠିତ ହୋଇଥାଏ ଏବଂ ସନ୍ଧ୍ୟା ଦର୍ଶନ ପାଇଁ ଆମର ଯେହେତୁ ଅନେକ ସଂଖ୍ୟାରେ ଶ୍ରଦ୍ଧାଳୁ ଭକ୍ତ ଦର୍ଶନ କରନ୍ତି, ସେହିଦିନ ଏକ ନିର୍ଦ୍ଦିଷ୍ଟ ସମୟରେ ଆମେ ତାକୁ କଟକଣା ଲଗାଇଥାଉ, କାରଣ ପରବର୍ତ୍ତୀ ପର୍ଯ୍ୟାୟରେ ଅନେକ ଆମର ନୀତିକାନ୍ତି ଥାଏ ଏବଂ ସେହି ନୀତିକାନ୍ତିକୁ ଠିକ୍ ହିସାବରେ କରିବା ପାଇଁ ଯଦ୍ୱାରା କି ପରବର୍ତ୍ତୀ ଦିନର ବାହୁଡ଼ା ଯାତ୍ରା ଠିକ୍ ହିସାବରେ ସମାପିତ ହେବ। ଯାହା ବି ସୂଚନା ଥିବ ଆମେ ଆପଣମାନଙ୍କ ଜରିଆରେ, ଗଣମାଧ୍ୟମ ଜରିଆରେ ଭକ୍ତ ଶ୍ରଦ୍ଧାଳୁମାନଙ୍କ ପାଖରେ ସେ ସୂଚନା ଦେବୁ, କାରଣ ବାହୁଡ଼ା ଯାତ୍ରା ପରଦିନ ସୁନା ବେଶ ବା ବଡ଼ ଚଢ଼ାଉ ବେଶ ଶ୍ରୀଜୀଉମାନଙ୍କର ହେବ, ଶ୍ରୀ ହରିଶୟନ ନୀତି ହେବ, ତା ପାଇଁ ଆମକୁ ଆଗତୁରା ନିର୍ଦ୍ଦିଷ୍ଟ ଭାବରେ ବ୍ୟବସ୍ଥା କରିବାକୁ ହୁଏ ଯଦ୍ୱାରା କି ଭକ୍ତମାନେ ଖୁବ୍ ସୁନ୍ଦର ଭାବରେ ସୁନା ବେଶ ଦର୍ଶନ କରିପାରିବେ।
1: ଗତଥର ଗୋଟିଏ ଦୁର୍ଘଟଣା ଘଟିଥିଲା ଗୁଣ୍ଡିଚା ମନ୍ଦିର ପାଖରେ, ଏସବୁ ବ୍ୟବସ୍ଥା ଭିତରେ ଜନଗହଳିକୁ ନିୟନ୍ତ୍ରଣ କରିବା ଆଉ ତାଙ୍କର ବି ସୁରକ୍ଷାକୁ ଯୋଗାଇବା ପାଇଁକା ଏଥର କ'ଣ ସବୁ ପ୍ରସ୍ତୁତି କରାଯାଇଛି ଶ୍ରୀମନ୍ଦିର ପ୍ରଶାସନ ଆଉ ଜିଲ୍ଲା ପ୍ରଶାସନ ମିଳିତ ଭାବରେ?
0: ଶ୍ରୀମନ୍ଦିର ପ୍ରଶାସନ ତରଫରୁ ଆମେ ଅବଗତ ଅଛୁ, ସଚେତନ ଅଛୁ। ଆମେ ସବୁବେଳେ ଚାହିଁବୁ ଯେତେ ବି ସଂଖ୍ୟାରେ ଭକ୍ତ ଶ୍ରଦ୍ଧାଳୁ ଆସନ୍ତୁ, ସମସ୍ତଙ୍କର ସୁବିଧା ହେଉ, ଦର୍ଶନ ବ୍ୟବସ୍ଥା ଠିକ୍ ହିସାବରେ ହେଉ। ଏବଂ ଶ୍ରୀମନ୍ଦିର ପ୍ରଶାସନ ତରଫରୁ ଆମେ ଯୋଗସ୍ଥ ରକ୍ଷା କରୁ ଅନ୍ୟାନ୍ୟ ଯେଉଁ ସଂସ୍ଥା ଅଛି ରାଜ୍ୟ ସରକାରଙ୍କର। ଯେମିତି ଆପଣ ଜାଣିଛନ୍ତି ଶ୍ରୀମନ୍ଦିର ପ୍ରଶାସନ ନୀତିକାନ୍ତି ସମ୍ପାଦନ ପାଇଁ ବିଶେଷ କରି ଆମେ ଦାୟିତ୍ୱ ବହନ କରୁ, କିନ୍ତୁ ଘୋଷଯାତ୍ରା ଯେହେତୁ ଏକ ଏଭଳି ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା ବା ପର୍ବ ଯେଉଁଥିରେ କି ଲକ୍ଷାଧିକ ଲୋକ ବି ଆସିବେ ଏବଂ ତା ପାଇଁ ଲକ୍ଷାଧିକ ଆମର ଯେଉଁ ବ୍ୟବସ୍ଥା ଯେଉଁ ଅଛି ସେଥିରେ ସଂଖ୍ୟାଧିକ ଆମର ସରକାରୀ କର୍ମଚାରୀ ଏବଂ ସ୍ୱେଚ୍ଛାସେବୀମାନେ ମଧ୍ୟ ସେଥିରେ ନିୟୋଜିତ ହୋଇଥାନ୍ତି, ତେଣୁ କୌଣସି ପ୍ରକାର ଦୁର୍ଘଟଣା ବା ଘଟଣାକୁ ରୋକିବା ପାଇଁ ଯାହା ବି ପ୍ରସ୍ତୁତି କରିବା କଥା ଆମେ ଶ୍ରୀମନ୍ଦିର ପ୍ରଶାସନ ତରଫରୁ ଯୋଗସୂତ୍ର ରକ୍ଷା କରୁ, କାରଣ ବାହାରେ ଯାହା ବି ଜିଲ୍ଲା ପ୍ରଶାସନ ବା ପୋଲିସ ପ୍ରଶାସନ ବା ଅନ୍ୟାନ୍ୟ ଯେଉଁ ସଂସ୍ଥା ଗୁଡ଼ିକ ଅଛନ୍ତି ତାଙ୍କର ବି ଦାୟିତ୍ୱ ହେଉଛି, ତେଣୁ ଆମେ ଯୋଗସୂତ୍ର ରକ୍ଷା କରୁଛୁ ଏବଂ ଆମେ କହିବୁ ଯେ କେଉଁ ସମୟରେ ନୀତିକାନ୍ତି ହେଉଛି, କେଉଁ ସମୟରେ ନୀତି ବହୁଳତା ଅଛି, କେଉଁ ସମୟରେ ଅଧିକ ସଂଖ୍ୟାରେ ଭକ୍ତ ଶ୍ରଦ୍ଧାଳୁ ଆସିବେ, ସେହି ସୂଚନା ଆମେ ପୋଲିସ ପ୍ରଶାସନକୁ ଦେବୁ, ଜିଲ୍ଲା ପ୍ରଶାସନ ମାଜିଷ୍ଟ୍ରେଟକୁ ଦେବୁ। ଏବଂ ଚଳିତ ବର୍ଷ ଶରଧାବାଲି ଏବଂ ଯେଉଁ ରଥ ଚକଡ଼ା ଅଛି ସେହି ଭିତରେ ଯେମିତି କି ଯାହା ବି ଅଲଗା ଆନୁଷଙ୍ଗିକ ବ୍ୟବସ୍ଥା କରିବା କଥା ତାର ଆମେ ପ୍ରଶାସନ ସହିତ ଏବଂ ରାଜ୍ୟ ସରକାରଙ୍କ ଅନ୍ୟାନ୍ୟ ଯେଉଁ ସଂସ୍ଥା ଗୁଡ଼ିକ ଅଛି ତା ସହିତ ଯୋଗସୂତ୍ର ରକ୍ଷା କରୁଛୁ। ଆମେ ଆଶା କରିବା, ପ୍ରାର୍ଥନା କରିବା ମହାପ୍ରଭୁଙ୍କୁ ଯେ ଚଳିତ ବର୍ଷର ଘୋଷଯାତ୍ରା ମଧ୍ୟ ଶୃଙ୍ଖଳିତ ଭାବରେ ସମ୍ପନ୍ନ ହେବ।
1: ଏବେ ଗୋଟେ ସମସ୍ୟା ହୁଏ ରଥଯାତ୍ରା ସମୟରେ ଆଡ଼ପ ମଣ୍ଡପରେ

0: ଆମେ କାମନା କରୁଛୁ ଏବଂ ଆମେ ଆଶା କରିବୁ ବିଗତ ବର୍ଷ ଭଳି ସେମାନେ ତାଙ୍କର ସହଯୋଗର ହାତ ବଢ଼େଇବେ ଏବଂ ଯେତେ ବି ଦେବନୀତି ଅଛି ଠିକ୍ ହିସାବରେ ସମାପ୍ତ ହେବ।
1: ସମସ୍ତ ଭକ୍ତଗଣଙ୍କର ଏବଂ ଯେଉଁମାନେ ସବୁ ପୁରୀ ଆସିବେ ସେ ସମସ୍ତଙ୍କୁ ଆପଣ କ'ଣ ଶେଷ ବାର୍ତ୍ତା ଦେବେ ଏବଂ ଜଗନ୍ନାଥଙ୍କର କିପରି ଆଶିଷ ଭିକ୍ଷା କରିବେ?
0: ମହାପ୍ରଭୁଙ୍କ ନିର୍ଦ୍ଦେଶରେ ସବୁ କାର୍ଯ୍ୟ ସମାପିତ ହୋଇଥାଏ ଏବଂ ଆମେ ବି ମହାପ୍ରଭୁଙ୍କର କୃପା ଭିକ୍ଷା ଆମେ କରୁଛୁ ଯେ ଚଳିତ ବର୍ଷର ଘୋଷଯାତ୍ରା ସୁଚାରୁ ରୂପେ ସମ୍ପାଦନ ହେଉ। ସମସ୍ତ ଅଗଣିତ ଶ୍ରୋତାମାନଙ୍କୁ ଆମେ ଆପଣଙ୍କ ଜରିଆରେ ଆମେ ତାଙ୍କର ମଙ୍ଗଳ କାମନା କରୁଛୁ ଏବଂ ମହାପ୍ରଭୁ ସମସ୍ତଙ୍କୁ ସହାୟ ହୁଅନ୍ତୁ ଏବଂ ଚଳିତ ବର୍ଷ ଘୋଷଯାତ୍ରା ଠିକ୍ ହିସାବରେ ସମାପିତ ହେଉ। ଜୟ ଶ୍ରୀ ଜଗନ୍ନାଥ ମହାପ୍ରଭୁ।
1: ଆପଣଙ୍କର ମତାମତ ପାଇଁ ବହୁତ ବହୁତ ଧନ୍ୟବାଦ। ନମସ୍କାର।
2: ପୁରୀରେ ଅନୁଷ୍ଠିତ ହେବାକୁ ଥିବା ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ପୁରୀ ଶ୍ରୀମନ୍ଦିର ପ୍ରଶାସନ ଦ୍ୱାରା ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର ଅରବିନ୍ଦ କୁମାର ପାଢ଼ୀଙ୍କ ସହ ଶୁଣିଥିଲେ ଆଲୋଚନା। ଉପସ୍ଥାପନାରେ ଥିଲେ ସନ୍ତୋଷ କୁମାର ଲେଙ୍କା। ଏହାକୁ ପ୍ରଯୋଜନା କରିଥିଲେ ଦିଲୀପ କୁମାର ନାୟକ।

0: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରାର ପ୍ରତ୍ୟକ୍ଷ ଦର୍ଶୀ ଧାରାବିବରଣୀ ଶୁଣିପାରିବେ ଜୁଲାଇ 16 ତାରିଖ ସକାଳ 7:30 ରଥ ଟଣା ଶେଷ ହେବା ପର୍ଯ୍ୟନ୍ତ।
1: ଓଡ଼ିଶାର ସମସ୍ତ ଆକାଶବାଣୀ କେନ୍ଦ୍ର ଓ FM ଯୋଗେ ଏକ ସଙ୍ଗରେ ପ୍ରଚାର କରିବୁ ଏହି ଧାରାବିବରଣୀ।

0: ପରମ୍ପରାର ବିଶିଷ୍ଟ ଗବେଷକମାନଙ୍କ ଦ୍ୱାରା ଭାବଭକ୍ତି ଏବଂ ହାସ୍ୟର ସମ୍ମିଳିତ ଐକ୍ୟତାର ଭକ୍ତ ଓ ଭଗବାନଙ୍କ ଅପୂର୍ବ ମିଳନର ବାଣ୍ମୟ ପରିପ୍ରକାଶ
1: ଶୁଣିବେ ନିଶ୍ଚୟ ଜୁଲାଇ 16 ସକାଳ 7:30 ରଥଟଣା ଶେଷ ହେବା ପର୍ଯ୍ୟନ୍ତ ଓଡ଼ିଶାର ସମସ୍ତ ଆକାଶବାଣୀ କେନ୍ଦ୍ର ଏବଂ ନ୍ୟୁଜ୍ ଅନ୍ AIR ଆପ୍ ଯୋଗେ ପବିତ୍ର ଘୋଷଯାତ୍ରାର ପ୍ରତ୍ୟକ୍ଷ ଦର୍ଶୀ ଧାରା ବିବରଣୀ।

ଏତେବେଳେ ଯାଏ କାର୍ଯ୍ୟକ୍ରମରେ ଲେଖି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ବ୍ରହ୍ମପୁର କେନ୍ଦ୍ରରୁ। ପ୍ରସାରିତ ହେଉଛି ଏଫ୍ଏମ୍ ବ୍ୟାଣ୍ଡ 100.6 MHz ଯୋଗେ। ସମୟ ଷ୍ଟୁଡ଼ିଓ ଘରେ ରାତି 8:15। ଆସନ୍ତୁ ଶୁଣିବା ଓଡ଼ିଆ କଥାଚିତ୍ରର ଗୀତ। ପ୍ରଥମେ କଥାଚିତ୍ର ବଳିଦାନ, ଗୀତଟିକୁ ଗାଇଛନ୍ତି ଏସ୍ ଜାନକୀ। ଗୀତ ରଚନା ଏବଂ ସଙ୍ଗୀତ ନିର୍ଦ୍ଦେଶନା ପ୍ରଫୁଲ୍ଲ କର।

ପରବର୍ତ୍ତୀ ଗୀତଟିକୁ ଗାଇଛନ୍ତି ଶ୍ରୀଚନ୍ଦନ ଏବଂ ଅରୂପା ଦାସ। କଥାଚିତ୍ର ବନ୍ଧୁ ନୁହେଁ ବନ୍ଧୁ ମନ୍ନତ ମିଶ୍ରଙ୍କ ରଚନା ଏବଂ ସଙ୍ଗୀତ ନିର୍ଦ୍ଦେଶନା।

ଶେଷରେ ଗୀତଟିକୁ ଗାଇଛନ୍ତି କୁମାର ସାନୁ। ସନ୍ତୋଷ ମହାପାତ୍ରଙ୍କ ରଚନାରୁ ମନ୍ତୋଷ ମିତ୍ରଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ।

0: ସ୍ମିତାଶ୍ରୀ,
1: ଅପା
0: ଆମେ ଆମ କାର୍ଯ୍ୟକ୍ରମରେ ସବୁବେଳେ ଶ୍ରୋତାଙ୍କ କଥା ଶୁଣୁ।
1: ମାନେ କଣ କରିବ ବାପା?
0: ମାନେ ଆଜି ଆମେ ଶ୍ରୋତାଙ୍କୁ ତମର ଆଉ ମୋର ଦୁହିଁଙ୍କ କଥା ଶୁଣିବା।
1: ଆମ କଥା ଶୁଣେଇବା? ହଉ ତାହେଲେ ଶୁଣିବା, କଥା ହେବା ଯେ ହେଲେ ଆମେ କାହା ବିଷୟରେ କଥା ହେବା?
0: ନୀଳ ଆକାଶ ବିଷୟରେ କଥା ହେବା କି?
1: ନା ନା, ଏ ବର୍ଷା ଦିନେ କିଏ ନୀଳ ଆକାଶ ବିଷୟରେ କଥା ହୁଏ ଚପା?
0: ଆରେ ଟିକେ ଦେଖ, ଏଇ ନୀଳ ଆକାଶ ଆଉ ତା ବୁକୁରେ ଭାସି ବୁଲୁଥିବା ଧଳା ଧଳା ବାଦଲ କେତେ ସୁନ୍ଦର ଦିଶେ କହିଲ।
1: ସେ ତ ଖୁବ ମନେ ଲୋଭା, ଆଉ ଅପା ବାଦଲକୁ ତ ସମସ୍ତେ ଭଲ ପାଆନ୍ତି।
0: ହଁ,
1: କିନ୍ତୁ ତା କଥା କ'ଣ ସମସ୍ତେ ଶୁଣିପାରନ୍ତି କି?
0: ବୋଧହୁଏ ନାହିଁ।

0: ହଁ, ଜଳଧାରା ସବୁବେଳେ ମେଘ ସାଥିରେ ସାଥିରେ ଥାଏ, କିନ୍ତୁ ଧରିତ୍ରୀର ଆକୁଳତା ଆଉ ଜୀବନର ଆବଶ୍ୟକତା ପାଇଁ ସେ ମେଘକୁ ଛାଡ଼ି ଝରି ପଡ଼େ ଧରିତ୍ରୀ ଉପରେ। ତାକୁ ଆମେ କହୁ ବର୍ଷା। ବର୍ଷା ଆଉ ବସୁମତୀର ମିଳନର ଆରମ୍ଭରେ ପ୍ରକୃତି ଗୁଞ୍ଜରି ଉଠେ ଟପ୍ ଟପ୍ ଆଉ ଛିପ୍ ଛିପ୍ର ଶବ୍ଦ। ଶୁଣିପାରୁଛ ସେଇ ଶବ୍ଦକୁ?
1: ହଁ, ମୁଁ ତ ଶୁଣିପାରୁଛି, ଆପଣମାନେ ଶୁଣିପାରୁଛନ୍ତି ତ?

ବର୍ଷା ବର୍ଷା ଆଉ ବସୁମତୀର ମିଳନର ଆରମ୍ଭରେ ପ୍ରକୃତି ଗୁଞ୍ଜରି ଉଠେ ଟପ୍ ଟପ୍ ଆଉ ଛିପ୍ ଛିପ୍ର ଶବ୍ଦ।

କମିଯାଏ ସେ ଗତିଶୀଳ ଥାଏ, କିନ୍ତୁ ସେହି ଗତିରେ ଥାଏ ଜୀବନର ଆଶା। ସେଇ ଆଶାକୁ ପାଥେୟ କରି ତା କୂଳରେ ଗଢ଼ି ଉଠେ ଅନେକ ଜନବସତି। ଜୀବ, ଜୀବନ, ପ୍ରକୃତି ଆଉ ଆଶା ସମସ୍ତେ ଏକାଠି ହେଲେ ମନ କହେ

0: ବୁଝିଗଲି ଅପା।
1: ବୁଝିଗଲ? କଣ ବୁଝିଲ କହିଲ?
0: ମାନେ ପୁଣି ଆରଥରକୁ ଆଉ କିଛି କଥା ସହ ଆସିବା ତ?
1: ହଁ,
0: କିନ୍ତୁ ସେଇ କଥା ଆମ ଦୁଇ ଜଣଙ୍କର ନୁହେଁ, ଆମ ଶ୍ରୋତା ବନ୍ଧୁମାନଙ୍କ ସହ ଆମର। ଅପା,
1: ହଁ,
0: ଏମିତି ନଦୀ ବାଦଲ ଝରଣା